ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶକାବ୍ଦ ବୈଶାଖ 23 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 13 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ, ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପାଇଁ କଣ୍ଠ ଦେଇଛନ୍ତି ମାର୍କଣ୍ଡେୟ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ପୁରାତନ ରଚନାରୁ।

ଏଇ ସମ୍ବଲପୁରୀ ଭକ୍ତିଗୀତ ସହ ଏଇଠି ଶେଷ ହେଲା ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ କଲ୍ୟାଣୀ ପାଣିଗ୍ରାହୀ, ସଂଯୁକ୍ତା କୁମାରୀ ଜେନା, ଶୋଭା ରାୟ, ମାର୍କଣ୍ଡେୟ ମହାପାତ୍ର ଏବଂ ମୁରଳୀଧର ବେହେରା। ଗୀତ ରଚନା କରିଥିଲେ ତୁଳସୀ ଦାସ, ରତ୍ନାକର ଦଳେଇ, ଦୀନକୃଷ୍ଣ ଏବଂ ପୁରାତନ ରଚନାରୁ ମଧ୍ୟ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଚିନ୍ତାଶୀଳ ମଣିଷମାନେ, ଶିକ୍ଷାବିତ୍ମାନେ ତଥା ବିଦ୍ୱାନଗଣ ମଣିଷର ସମଗ୍ର ଜୀବନ ଶିକ୍ଷାଲାଭ ପାଇଁ ସମର୍ପିତ ହୋଇପାରେ ବୋଲି ମତ ଦେଇଛନ୍ତି। ଶିକ୍ଷାଲାଭ ଏଭଳି ଏକ ପ୍ରକ୍ରିୟା ଯାହାର ଅନ୍ତ ନାହିଁ। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳୁଥିବା ଶିକ୍ଷା ଆମର ବିରାଟ ଜୀବନର ଏକ ଅଂଶ ମାତ୍ର। ଏଠାରୁ ପ୍ରାପ୍ତ ଶିକ୍ଷା ମୁଖ୍ୟତଃ ଆମକୁ ଜୀବିକାଟିଏ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଜୀବନର କ୍ଷେତ୍ର ଏତେ ବିସ୍ତୃତ, ଏତେ ବ୍ୟାପକ ଯେ କେବଳ ଅନୁଷ୍ଠାନରୁ ପ୍ରାପ୍ତ ଶିକ୍ଷା ଏ ବିରାଟ ଜୀବନର ଆହ୍ୱାନକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ନୁହେଁ। ମହାର୍ଘ ମଣିଷ ଜୀବନକୁ ଯେଉଁ ଶିକ୍ଷା ଅଧିକରୁ ଅଧିକ ରୁଦ୍ଧିମନ୍ତ କରେ, ଉନ୍ନତତର କରେ, ଚେତନାର ଉଚ୍ଚ ସୋପାନକୁ ନେବାରେ ସାହାଯ୍ୟ କରେ, ସେଭଳି ଶିକ୍ଷା କିଭଳି ପ୍ରାପ୍ତି ହେବ ତାହା ମୁଖ୍ୟତଃ ଆମ ଉପରେ ନିର୍ଭର କରେ। ପବିତ୍ର ଭାଗବତରେ ଆମେ ଅବଧୂତଙ୍କ କଥା ଶୁଣିଛୁ। ତାଙ୍କ ଚବିଶ ଗୁରୁ

କାହାଣୀ। ଜଣେ ଫକୀର ଥିଲେ, ସିଏ ସବୁବେଳେ କହୁଥିଲେ, ମୁଁ ଆଜି ଯାଏଁ ଯେତେ ଲୋକଙ୍କ ପାଖକୁ ବି ଯାଇଛି ସେମାନଙ୍କ ପାଖରୁ କିଛି ନା କିଛି ଶିଖିଛି। ଥରେ ତାଙ୍କୁ ଜଣେ ପଚାରିଲେ, ଏହା କେମିତି ସମ୍ଭବ, ଜଣେ ଚୋର ପାଖରୁ ଭଲା ଆପଣ କ'ଣ ଶିଖିବେ। ଫକୀର ସେଇଠୁ କହିଲେ, ଶୁଣ, ଥରେ ଜଣେ ଚୋରର ଘରେ ମୁଁ ଅତିଥି ହୋଇ ରହୁଥିଲି। ରହୁ ରହୁ ମୁଁ ତା ଘରେ ମାସେ ରହିଗଲି। ସିଏ ସବୁଦିନ ରାତିରେ ଚୋରି କରିବାକୁ ବାହାରୁଥିଲା ଓ ଭୋର ହେବା ଆଗରୁ ଫେରି ଆସୁଥିଲା। ସିଏ ଫେରିବା ପରେ ମୁଁ ତାକୁ ପଚାରୁଥିଲି, କୁହ ଆଜି କ'ଣ ନେଇ ଫେରିଲ। ଚୋର ହସି ଦେଇ କହୁଥିଲା, ଆଜି ତ କିଛି ମିଳିଲାନି, କାଲି ହୁଏତ କିଛି ମିଳିଯାଇପାରେ। ମୁଁ ତା ଘରେ ମାସେ ରହିବା ଭିତରେ ଦିନେ ବି ସିଏ ଚୋରି କରିବାରେ ସଫଳ ହୋଇପାରିଲାନି। କେବେ ରାସ୍ତାରେ ସେ ଚୌକିଦାର ନଜରରେ ପଡ଼ିଯାଉଥିଲା, କେବେ ଠିକ୍ ସମୟରେ ଲୋକେ ଉଠି ପଡ଼ୁଥିଲେ, ପୁଣି କେତେବେଳେ ତାଲା ଫିଟୁନଥିଲା। ଏମିତି ତାର କିଛି ନା କିଛି ଅସୁବିଧା ହେଉଥିଲା। ସେହି ଚୋର ସବୁଦିନ ଏମିତି ଖାଲି ହାତରେ ଫେରୁଥିଲା ଏବଂ ମୁଁ ତାକୁ ଯେତେବେଳେ ପଚାରୁଥିଲି, କ'ଣ କିଛି ପାଇଲ, ସେ ଆଦୌ ନିରାଶ ନ ହୋଇ କହୁଥିଲା, ଆଜି କିଛି ମିଳିଲାନି, ତେବେ କାଲି ହୁଏତ କିଛି ହାତରେ ପଡ଼ିଯାଇପାରେ। ସେତେବେଳେ ମୁଁ ପରମାତ୍ମାଙ୍କ ସନ୍ଧାନରେ ଘୁରି ବୁଲୁଥାଏ, ନାନା ମାର୍ଗ ନାନା ପନ୍ଥା କରି ମୁଁ ଥକି ପଡ଼ୁଥିଲି। ଆଧ୍ୟାତ୍ମିକ ଯାତ୍ରା ପଥରେ ମୋତେ କିଛି ହିଁ ମିଳୁନଥାଏ, ନିରାଶରେ ମୁଁ ଭାଙ୍ଗି ପଡ଼ୁଥାଏ। ଭାବୁଥିଲି ଈଶ୍ୱର ଫିସ୍ପର ସବୁ ବାଜେ କଥା, ମାତ୍ର ଜୀବନର ସେହି ସନ୍ଧିକ୍ଷଣରେ ମୁଁ ଚୋର ଘରେ ଅତିଥି ଥିବାବେଳେ ଚୋରଠାରୁ ମୁଁ ଏକ ସୂତ୍ର ପାଇଲି। ସୂତ୍ରଟି ଥିଲା, ଆଜି ନହେଲା ନାହିଁ କାଲି ହୋଇପାରେ। ତାପରେ ମୁଁ ନୂତନ ଉତ୍ସାହ ନେଇ ମୋର ଯାତ୍ରା ଜାରି ରଖିଲି ଏବଂ ଦିନେ ଯାହା ଖୋଜୁଥିଲି ତାହା ପାଇଲି। ମୋର ଜୀବନ ଧନ୍ୟ ହେଲା। ତାଙ୍କ ଜୀବନର କଥା କହି ଫକୀର ଲୋକଟିକୁ ପଚାରିଲେ, ଏବେ କୁହ, ଚୋରଠାରୁ ମଧ୍ୟ କିଛି ଶିଖିବାର ଅଛି ନା ନାହିଁ। ଆମେ କାହାଠାରୁ ଶିଖୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନୁହେଁ। ଶିଖିବା ପାଇଁ ସବୁବେଳେ ଯେ ସତ୍ପୁରୁଷ ମିଳିବେ ତାର ନିଶ୍ଚିତତା ମଧ୍ୟ ନାହିଁ। ତେବେ ଆମର ଶିଖିବାର ପ୍ରଗାଢ଼ ଆଗ୍ରହ, ଆମର ବୁଦ୍ଧି, ଆମର ଅଦମ୍ୟ ତୃଷ୍ଣା ଆମକୁ ଜୀବନର ପ୍ରତିଟି ପଦକ୍ଷେପରେ ଶିକ୍ଷା ଦେଇପାରିବ। ଜ୍ଞାନପ୍ରାପ୍ତିର ସେହି ଅଖଣ୍ଡ ଦୀପ ସମସ୍ତଙ୍କ ଭିତରେ ପ୍ରଜ୍ୱଳିତ ହୋଇ ରହିଥାଉ, ସମ୍ଭାବନାର ନୂଆ ନୂଆ ଦିଗନ୍ତ ଉନ୍ମୋଚନ କରୁଥାଉ, ଏହା ହିଁ ଆଜି ପ୍ରଭାତର ପ୍ରାର୍ଥନା।

ଶୁଣିଲେ ଆଜିର ଭାବନା। ଉପସ୍ଥାପନ କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 379 ଭାଗ।

ଶ୍ରୀକୃଷ୍ଣ ଚାଣୁର ସହିତ ଏବଂ ବଳରାମ ମୁଷ୍ଟିକ ସହିତ ଭୀଷଣ ମଲ୍ଲଯୁଦ୍ଧରେ ପ୍ରବୃତ୍ତ ହେଲେ। ଉପସ୍ଥିତ ନରନାରୀ କୃଷ୍ଣ ବଳରାମଙ୍କ ପ୍ରତି ଦୟାର୍ଦ୍ଦଚିତ୍ତ ହୋଇ ଭାବିଲେ, କେଉଁଠି ବଜ୍ର ପରି କଠିନ ପର୍ବତ ତୁଲ୍ୟ ଚାଣୁର ଆଉ ମୁଷ୍ଟିକ, ଆଉ କେଉଁଠି କିଶୋର ବୟସ୍କ ସୁକୁମାର ଦେହ ବାଳକଦ୍ୱୟ। ସବୁ ତର୍କ ବିତର୍କ ଆଉ ପ୍ରୀତିସ୍ନେହର ଆଶଙ୍କା ନିରସନ କରି ମଲ୍ଲଯୁଦ୍ଧ ଶେଷ ହେଲା।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 380ତମ ଭାଗ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କର ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷନ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଭୌଗୋଳିକ ସ୍ଥିତି ହିସାବରେ ଓଡ଼ିଶା ବାତ୍ୟା ଲାଗି ଅତି ସମ୍ବେଦନଶୀଳ ଆଉ ଜଳବାୟୁ ପରିବର୍ତ୍ତନ ଲାଗି ବାତ୍ୟା ସମ୍ଭାବନା ବଢ଼ୁଥିବାରୁ ଶୂନ୍ ମୃତାହତ ଲକ୍ଷ୍ୟ ଲାଗି

ପ୍ରସ୍ତୁତି ଜାରି ରହିଛି। ପାଣିପାଗ ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ବୈଠକଟି ଯୋଗ ଦେଇକରି କହିଛନ୍ତି ଏହାଦେ ଓଡ଼ିଶା ଉପକୂଳ କେନ୍ସି ପ୍ରକାରର ବାତ୍ୟାର ସମ୍ଭାବନା ନାହିଁ। ହେଲେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ହିସାବରେ ସବୁ ସ୍ତରନ ପ୍ରସ୍ତୁତ ରହିବାର୍କେ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। 30 ଓଡ୍ରାଫ୍ ଦଳ ସହିତ ଜଳସମ୍ପଦ, ସ୍ୱାସ୍ଥ୍ୟ, କୃଷି, ପୂର୍ତ୍ତ, ଖାଦ୍ୟ ଯୋଗାଣ ବାଗିର ବିଭାଗ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍। ଏସବୁ ବିଭାଗମାନଙ୍କୁ ଏସ୍ଓପିକେ କଡ଼ାକଡ଼ି ଭାବେ ପାଳନ କରବାର, କଣ୍ଟ୍ରୋଲ ରୁମ୍କେ ସକ୍ରିୟ କରବାର ଆଉ ଠିକ୍ ସମୟରେ ସୂଚନା ପ୍ରସାର କରବା ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ରୂପାନ୍ତରଣ କରି ସହରୀ ପ୍ରଶାସନ କ୍ଷେତ୍ରଥି ନିଜର ଜାତୀୟ ନେତୃତ୍ୱକେ ଅତ୍କା ବରକସ କରିକି ଓଡ଼ିଶା ସରକାର ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡର ପହିଲା ଜାତୀୟ ଏପେକ୍ସ କମିଟି ବୈଠକଟି ଗୋଟିଏ ମହତ୍ୱାକାଂକ୍ଷୀ ଆଇବା ପିଢ଼ିର ସହରୀ ବିକାଶ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍। କେନ୍ଦ୍ର ଗୃହ ନିର୍ମାଣ ଆଉ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଓଡ଼ିଶା ତରଫ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ୟୁସିଏଫ୍ ଢାଞ୍ଚାଟି 5,000 କୋଟିରୁ ଅତ୍କା ଟଙ୍କାର 5 ମୁଖ୍ୟ ସହରୀ ଭିଭିଭୂମି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଓଡ଼ିଶାର ବିକାଶମୁଖୀ ସହରୀ ମଡେଲ୍କେ ଜାତୀୟ ଏପେକ୍ସ କମିଟି ପ୍ରଶଂସା କରିବାର ସହିତ ଇତାକେ ସମନ୍ୱିତ ସହରୀ ରୂପାନ୍ତରଣ ମଡେଲ୍ ବୋଲି କହିଛନ୍। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲି ସମ୍ବଲପୁର ଗସ୍ତଥି ଆସିକରି ସମ୍ବଲପୁର ମହାନଗର ନିଗମର ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ମହାନଗର ନିଗମ ଆଉ ଅଲଗା ପୌରାଞ୍ଚଳର ବିକାଶମୂଳକ କାମର ଅଗ୍ରଗତି ବାବଦେ ଆଲୋଚନା କରାଯାଇଥିଲା। ପିଏମ୍ଏୱାଇ ସହରାଞ୍ଚଳ, ମଧୁବାବୁ ପେନ୍ସନ୍, ଗରିମା ଯୋଜନା, ପାନୀୟ ଜଳ, ସ୍ୱେରେଜ୍, ସ୍କାର୍ଟ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍, ଆହାର କେନ୍ଦ୍ର ଆଉ କ୍ରୁଡ୍ ପ୍ରକଳ୍ପ ସହିତ ମହାନଗର ନିଗମ ଇଲାକାନ ବର୍ଷା ପାଇଁ ନିଷ୍କାସନ ଆଉ ଏଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଉପରେ ଖାସ୍ ଭାବେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଲାଗି ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରବାରକେ ଅନୁମୋଦନ କରାଯାଇଛି। ଏ ଅବସରରେ ମନ୍ତ୍ରୀ ଭିନ୍ ଭିନ୍ ଯୋଜନା ଅଧୀନ ହିତାଧିକାରୀମାନଙ୍କୁ ସାହାଯ୍ୟ ମାଟିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣ୍ଠିର 2 କ୍ଷେପର 2 ଦିନର କାମ ଗଲାକାଲି ଶେଷ ହୋଇଛି। ଉପରବେଳା 3:40 ଦଲ ମନ୍ଦିର ଭିତରକେ ଯାଇଥିଲେ। 4:27 ଗଣତି କାମ ଓହ୍ଲେଇକରି ପାଖାପାଖି 4:18 ତକ ଚାଲିଥିଲା। ଗଲାକାଲିକେ ମିଶେଇକରି ମୋଟ 6 ଗଣତି କାମ କରାଯାଇଛି। ସବୁ ଅଳଙ୍କାରମାନଙ୍କୁ ଚିହ୍ନଟ କରାଯାଇକରି କପଡ଼ାଥି ରଖିକରି ଷ୍ଟିଲ୍ ବାକସ ଆଉ ସିନ୍ଧୁକ ଭିତରେ ସୁରକ୍ଷିତ ଭାବେ ବନ୍ଦ କରାଯାଉଛି। ଇ ମାସେ ଆଉ 7 ଗଣତି କାମ କରାଯିବା। ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଗନୁ ଭିଲ୍ ଗଣତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇବା ଜୁନ୍ 21 ଦିନ ହେବା। ପରୀକ୍ଷାର ପହିଲା ପେପର ସକାଳ 9:00 11:00 ତକ ଆଉ 2 ପେପର ଦ୍ୱିପହର 2:00 ମୁଲେଇକରି ଉପରବେଳା 4:30 ତକ ହେବା। ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀ ଜୁନ୍ 9 ବୋର୍ଡ ୱେବ୍ସାଇଟ୍ରୁ ତାଙ୍କର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫ ସୂଚନା ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ ସଂସ୍କାର ଭାରତୀ ଓଡ଼ିଶା ତରଫ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲା 11 ବରଗଡ଼ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ 2 ସଂଜେ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ ଆଉ ପଦ୍ମଶ୍ରୀ ହଲଧର ନାଗ ଉପସ୍ଥିତ ଥିଲେ। ଆଜି ଉଦ୍ଯାପିତ ହେବାରକେ ଥିବା କାର୍ଯ୍ୟକ୍ରମଟି କଳାକାରମାନେ ଭିନ୍ ଭିନ୍ ଲୋକନାଚ ଆଉ ଆଦିବାସୀ ନାଚ ପରିବେଷଣ କରୁଛନ୍। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଓଡ଼ିଆ ଭାଷାତି ସରକାରୀ କାମ କରବା ଲାଗି 2 ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ଜିଲ୍ଲାସ୍ତରୀୟ ଅଧିକାରୀ ଆଉ କର୍ମଚାରୀମାନେ ଭାଗ ନେଇଛନ୍। ଓଡ଼ିଆ ଭାଷାତି କାମ କରବାଟା ଆମର ଲାଗି ଗର୍ବର ବିଷୟ ଆଏ ଆଉ ସୁବର୍ଣ୍ଣପୁର ଜିଲ୍ଲା ଇଥି ରାଜ୍ୟର ପ୍ରତିନିଧିତ୍ୱ କରବା ବୋଲି ଜିଲ୍ଲାପାଳ କହିଛନ୍। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ହୋଇଥିବା ଏହି ଶିବିର ରାଜ୍ୟ 8 ଜିଲ୍ଲା ଭାବେ ସୁବର୍ଣ୍ଣପୁରନ ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାକେ ବାଲ୍ୟବିବାହ ମୁକ୍ତ କରବାର ଲକ୍ଷ୍ୟଥି ଗଲାକାଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା କାର୍ଯ୍ୟଖସଡ଼ା ଅନୁମୋଦନ ସହିତ ବାଲ୍ୟବିବାହ ରୋକବାର, କିଶୋରୀମାନଙ୍କର ସୁରକ୍ଷା, ଶିକ୍ଷାର୍ଥୀ ସହଭାଗିତା ଆଉ ଅବହେଳିତ ଛୁଆମାନଙ୍କୁ ସରକାରୀ ଯୋଜନାମାନଙ୍କେ ସାମିଲ କରବାରକେ ରଣନୀତି ତିଆରି କରବାର ଉପରେ ଆଲୋଚନା କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଲୋକସଙ୍ଗୀତ ସମାରୋହ ନୂଆ 90ର ସମ୍ପାଦିତ ଅଂଶ ଶୁଣିପାରିବେ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। ସନ୍ଧ୍ୟା 6:10 ଓଡ଼ିଆ ଲଘୁସଙ୍ଗୀତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଏବଂ ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ରାତି 7:25 ଜିଲ୍ଲା ହାଲଚାଲ। ଏହି ଦିନଟି କାର୍ଯ୍ୟକ୍ରମକୁ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ପ୍ରଭାସିନୀ ମେହରଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣା ପଟେଲ। ଓଡ଼ିଆ ଭକ୍ତି ସଂଗୀତର କାର୍ଯ୍ୟକ୍ରମ ରାତି 8:15। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ସୀତାର ବାଦନ ପରିବେଷଣ କରିବେ ପଣ୍ଡିତ କାର୍ତ୍ତିକ କୁମାର। ରାତି 9:15 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା। ପରିବେଷଣ କରିବେ ଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ଏବଂ ରାତି 10:30 ଓଡ଼ିଆ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ଭଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ଭଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ

0: ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣି ଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧି ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ, କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ଆମ ସମସ୍ତଙ୍କ ପାଇଁ ହାତ ଧୋଇବା ଏକ ନୀତିଦିନିଆ ସାଧାରଣ ଘଟଣା। ସାଧାରଣତଃ ହାତରେ ମଇଳା ଥିଲେ ଆମେ ହାତ ଧୋଇଥାଉ, କିନ୍ତୁ ହାତ ସଫା ଦିଶୁଥିଲେ ମଧ୍ୟ ତାରି ଉପରେ ବହୁ ସଂଖ୍ୟାରେ ଓ ବହୁ ରକମର ଅଦୃଶ୍ୟ ଜୀବାଣୁ, ଭୂତାଣୁ ଓ ପରଜୀବୀ ଲାଖି ରହିଥାନ୍ତି। ପ୍ରତି ମୁହୂର୍ତ୍ତରେ ଆମର ହାତ ଆମର ଆଖପାଖରେ ଥିବା ବିଭିନ୍ନ ଜିନିଷପତ୍ରକୁ ଅନେକ ଥର ଛୁଇଁଥାଏ। ଅଜାଣତରେ ଆମର ହାତ ଆମର ଆଖି, ନାକ, ପାଟି ଓ ମୁହଁକୁ ଯାଉଥାଏ। ସେହି ହାତରେ ଆମେ ଖାଇଲେ ଓ ପିଇଲେ ସେସବୁ ଜୀବାଣୁ, ଭୂତାଣୁ ଓ ପରଜୀବୀ ସଂକ୍ରମିତ ହୋଇଥାଏ। ଫଳରେ ରୋଗର କାରକ ଶରୀର ମଧ୍ୟକୁ ପ୍ରବେଶ କରେ ଓ ଆମେ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହି ମାଧ୍ୟମରେ ବ୍ୟାପୁଥିବା ରୋଗଗୁଡ଼ିକ ହେଲା ସାଧାରଣ ଥଣ୍ଡା କାଶ, ନିମୋନିଆ, ମିଳିମିଳା, କାଛୁଖୁଣ୍ଡିଆ, ଆଖିଧରା ବା କଞ୍ଜକ୍ଟିଭାଇଟିସ୍, ଯାଦୁ, ଘା, କୃମି ରୋଗ, ଡାଇରିଆ ବା ଝାଡ଼ା, ଡିସେଣ୍ଟ୍ରି ବା ରକ୍ତମିଶା ଝାଡ଼ା, ଜଣ୍ଡିସ୍, ଟାଇଫଏଡ୍ ରୋଗ ଇତ୍ୟାଦି। କୋଭିଡ୍ ମହାମାରୀ ମଧ୍ୟ ଏକ ଭୂତାଣୁଜନିତ ରୋଗ ଥିଲା ଏବଂ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ କାଶ, ଛିଙ୍କ ମାଧ୍ୟମରେ ବା ହାତ ମାଧ୍ୟମରେ ସାରା ପୃଥିବୀରେ ବ୍ୟାପିଥିଲା। ତାପରେ ହାତ ଧୋଇବାକୁ ଆମେ ନୀତିଦିନିଆ ଜୀବନଚର୍ଯ୍ୟାରେ ସାମିଲ କରିଥିଲୁ। ଏବେ ଆମେ ଚିନ୍ତା କରିବା କେଉଁ କେଉଁ ସମୟରେ ହାତ ଧୋଇବାଟା ବିଜ୍ଞାନସମ୍ମତ। ଖାଦ୍ୟ ଖାଇବା ପୂର୍ବରୁ, ଖାଦ୍ୟ ରାନ୍ଧିବା ପୂର୍ବରୁ, ଖାଦ୍ୟ ବାଢ଼ିବା ପୂର୍ବରୁ ଓ ଛୁଆଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ ହାତ ଧୋଇବା ନିତାନ୍ତ ଆବଶ୍ୟକ।

0: ତାପରେ ଆଉ କିଛି କାରଣ ମଧ୍ୟ ଆମେ ଦେଖିଦେବା, ହାତ ଧୋଇବାର ବିଜ୍ଞାନସମ୍ମତ କାରଣ। ଝାଡ଼ା ଓ ପରିସ୍ରା ଯିବା ପରେ, ମଇଳା ଜିନିଷ ସଫା କରିବା ପରେ, ଛିଙ୍କ ଓ କାଶ ପରେ, ପୋଷା ଜୀବଜନ୍ତୁକୁ ଛୁଆଁଛୁଇଁ କରିବା ପରେ, ବାହାରୁ ବୁଲାବୁଲି କରି ଘରକୁ ଫେରିବା ପରେ, ହସ୍ପିଟାଲ କିମ୍ବା ରୋଗୀକୁ ଦେଖି ଆସିବା ପରେ ହାତ ଧୋଇବା ନିହାତି ଆବଶ୍ୟକ। ଅନେକ ବୁଝନ୍ତି ଖାଲି ପାଣିରେ ହାତ ଧୋଇଲେ ଯଥେଷ୍ଟ, କିନ୍ତୁ ସାବୁନ ଓ ପାଣିରେ ଉଭୟ ହାତକୁ ଆଗପଟ, ପଛପଟ, ଅଙ୍ଗୁଳି ମଝିର ଜାଗା, ଅଙ୍ଗୁଳିର ଅଗ୍ରଭାଗ ଓ ପାପୁଲିର ପ୍ରତିଟି ଅଂଶକୁ ଭଲ ଭାବରେ ପ୍ରାୟ ଅଧା ମିନିଟ୍ ବା 30 ସେକେଣ୍ଡ ଧରି ଘଷି ଘଷି ଧୋଇବା ଆବଶ୍ୟକ। ସାବୁନ ଓ ପାଣି ସାନିଟାଇଜର ଅପେକ୍ଷା ଯଥେଷ୍ଟ ଭଲ। ହାତ ଧୋଇବା ଅଭ୍ୟାସ ସାଙ୍ଗରେ ନିୟମିତ ନଖ କାଟିବା ଓ ନଖକୁ ସଫା ରଖିବା ଅଧିକ ଉପଯୋଗୀ ହୋଇଥାଏ। ଆମେ କହିପାରିବା ହାତ ଧୁଆ ଏକ ସରଳ, ସୁବିଧାଜନକ, ଶସ୍ତା ଓ କମ୍ ସମୟ ନେଉଥିବା ନିର୍ଭରଯୋଗ୍ୟ ବିଜ୍ଞାନସମ୍ମତ ସ୍ୱାସ୍ଥ୍ୟ କବଚ। ଏଣୁ ହାତ ଧୁଅନ୍ତୁ, ରୋଗମୁକ୍ତ ରହନ୍ତୁ।
1: ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣିଲେ ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ଶ୍ରୋତାମାନଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 4:02ରେ ଆପଣମାନେ ଶୁଣିପାରିବେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଲୋକସଙ୍କେତ ସମାରୋହ ନୂଆ 90ର ସମ୍ପାଦିତ ଅଂଶ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ, ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ଆପଣମାନେ ଓଡ଼ିଆରେ ସମ୍ବାଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ି ରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ମସିହାରୁ ବହୁଦିନରୁ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000 ଉର୍ଦ୍ଧ୍ୱ ମାମଲାର ତତ୍କାଳୀନ ସମାଧାନ କରାଯାଇଛି। ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71% ଉର୍ଦ୍ଧ୍ୱ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନୀସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026 ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 54,000 ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ିତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନିଦିନିଆ ଚୀନ୍ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ମସିହା ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ୍ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ୍ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନ୍ବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି, ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସୋ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଆମେ ଅଦା ଚାଷ ବାବଦେ ଜାନମା। ଅଦା ଚାଷ ଆମର ଅଞ୍ଚଳର ପାନପାକ ଥି ଭଲ ହେସି। ଇ ଅଦା ଚାଷ ବ୍ୟବସାୟିକ ହିସାବେ ଲାଭକାରୀ ଚାଷ ଆଏ। ମସଲା ଫସଲ ଭିତରେ ଇ ଅଦା ଫସଲଟା ସୁନାର ଫସଲ ଆଏ। ଅଦା ଚାଷ କରବାରକେ 8 ମାସ ନୁ 9 ମାସ ସମୟ ଲାଗିଥିସି। ଖାରିଆ ମାଏଟ, ବାଲିଆ ଖାରିଆ ମାଏଟ ଆର୍ ପାନ ଛାଡ଼ବାର ସୁବିଧା ଥିବାର ଲାଲ ମାଏଟ ଇ ଅଦା ଚାଷ ଲାଗି ସବୁଠାନୁ ଭଲ ଆଏ। ଧ୍ୟାନ ଦେବେ, ଅଦା ଚାଷ କରୁଥିବାର ଜମିଥି ପାନ ଯେନ୍ତା ଜମା ହେଇକରି ନାଇଁ ରହୁଥିବା। ଓଲ ପରିବେଶ ଥି ଅଦା ଚାଷଟା ବନେକରି ହେଇଥିସି। ମେ ଆର୍ ଜୁନ୍ ମାସ ଖରିଫ ସମିଆ ଅଦା ଚାଷର ଠିକ୍ ସମିଆ ଆଏ। ଗୋଟେ ଏକର ଜମିଥି ପ୍ରାୟ 6 ନୁ 8 କ୍ୱିଣ୍ଟାଲ ଭଲ ରକମର ଅଦା ବିହନ ଦରକାର। ଆର୍ ଜମିକେ ଭଲ ଭାବେ 3 ନୁ 4 କାସ ଜୁତି କରି ମାଏଟକେ ଉଷାସ କରିଦେବାର କଥା। ଉଷାସ ମାଏଟ ଅଦା ଚାଷ ଲାଗି ବହୁତ ଜରୁରୀ ଆଏ। ଧାଡ଼ିକେ ଧାଡ଼ି 30 ନୁ 40 ସେଣ୍ଟିମିଟର ଆର୍ ଗଛକେ ଗଛ 15 ନୁ 20 ସେଣ୍ଟିମିଟର ଦୂରିଆ ରହିବାର କଥା ଇ ଅଦା ଚାଷ ଥି। ଜୈବିକ ସାର ଗୋବର ଖତ ବ୍ୟବହାର କଲେ ଅଦା ଚାଷ ଲାଗି ସବୁଠାନୁ ବଢ଼ିଆ ଆଏ। ମଝି ମଝିନେ ପାନ ଦେବାର କଥା। 8 ନୁ 9 ମାସ ଉତାରୁ ଅଦା ଅମଲ ହେଇଯାଇଥିସି। ବନେକରି ଭଲସେ ଯତନ ପାତନ ଥି ଇ ଅଦା ଚାଷ କଲେ ଗୋଟେ ଏକର ଥି ପ୍ରାୟ 80 ନୁ 100 କ୍ୱିଣ୍ଟାଲ କଞ୍ଚା ଅଦା ବାହାରିଥିସି। ମନେ ରଖୁନ୍, ଅଦା ବିହନ 2 ନୁ 3 ଆଖି ଥିବାରଟା ନେବେ। ଜଗାବାର ଆଘନୁ ଅଦା ବିହନକେ କୀଟନାଶକ ଦେଇକରି ଭଲ ଭାବେ ବିଶୋଧନ କରିଦେବେ। ଅଦା ଜଗାବାର 45-90 ଦିନ ଉତାରୁ ଯେନ୍ତେ ହେଲେ ବି ୟୁରିଆ ଆର୍ ପଟାସ ସାର ଦେବେ। ରୋଗ ପୋକ ନୁ ବଞ୍ଚାବାର ଲାଗି ଟ୍ରାଇକୋଡର୍ମା ଦେଇପାରବେ। ଯେନ୍ତାକି ମସଲା ଫସଲ ଭିତରେ ଇ ଅଦା ଫସଲଟା ସୁନାର ଫସଲ ଆଏ କହେସନ। ହେଥିର ଲାଗି ପ୍ରଚଣ୍ଡ ଖରା ଅଦା ଚାଷର ବଡ଼ ଶତ୍ରୁ ଆଏ। ଅଦା ଛାଏଁଥି ଗଲେ ହେଇପାରସି, ସେଥିର ଲାଗି ଆମେ ଅଦା ଚାଷ ସଙ୍ଗେ ଅଲଗା ପନିପରିବା ଆର୍ ମକା କେ ଭି ମିଶେଇ କରି ଚାଷ କରିପାରମା। ଆମେ ଅଦା କେ ବାହାର କଲା ଉତରୁ ତାକେ ଯଦି ବିହନ ଲାଗି ରଖବାର କେ ଚାହୁଁଛୁ ବୋଇଲେ ତାକେ ଭଲ ଭାବେ ସଫା କରିକିନା ଯତନଥି ଥଣ୍ଡା ଜାଗାନେ ସାଇତି କରି ରଖବାର କଥା। ଓଡ଼ିଶାର କୃଷିଥି ଅଦା ଚାଷ ଗୁଟେ ଭିନେ ଠାନ ପାଇଛେ। ଅଦା ଚାଷ କେ ଆମେ ଗୁଟେ ଖାଲି ମସଲା ହିସାବରେ ନାଇଁ ଦେଖିକରି ଅଦାର ବହୁତଟେ ଉଷ ଗୁଣ ମାନେ ଗଲେ ରହିଛି। ହେଥିର ଲାଗି ଇ ଅଦାର ଚାହିଦା ବଜାର ଥି ବହୁତ ଅଛି। ଠିକ ପରିବେଶ, କମ ଖର୍ଚ୍ଚା ଆର୍ ଧ୍ୟାନ ଦେଇକରି ଅଦା ଚାଷ କଲେ ଝନେ ଚାଷୀ ଅଲଗା ଫସଲ ନୁ ଅଦା ଚାଷ ଥି ଦ୍ୱିଗୁଣା ଲାଭ ପାଇପାରବା। ଅଦା ଚାଷ ବାବଦେ ଅଧିକା ଜାନବାର କେ ଚାହୁଁଥିଲେ ଆମେ ବିଶେଷଜ୍ଞ ମାନଙ୍କର ପରାମର୍ଶ ନେଇପାରମା।
1: ଶୁଣିଲେ ଚାଷର ହାଲ।

0: ଶ୍ରୋତାମାନଙ୍କୁ ଏଠି ପୁଣିଥରେ ମନେ ପକାଇ ଦେଉଛୁ ଯେ ଆଜି ରାତି 9:00 ବାଜି 30 ମିନିଟ୍ରେ ଶୁଣିପାରିବେ ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିବେ ଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ରାତି 7:00 ବାଜି 30 ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର, ଏହି କ୍ରମରେ ପ୍ରଭାସିନୀ ମେହେରଙ୍କ ସହିତ ସାକ୍ଷାତକାର ଶୁଣିବେ। ଆଜି ଅପରାହ୍ନ 4:00 ବାଜି 2 ମିନିଟ୍ରେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଲୋକ ସଙ୍ଗୀତ ସମାରୋହ ନୂଆ 90ର ସମ୍ପାଦିତ ଅଂଶ ଶୁଣିପାରିବେ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ଶୁଣନ୍ତୁ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
1: କନ୍ଫରେନ୍ସ ଅଫ୍ ପାର୍ଟିଜ୍ର 28ତମ ବିଶ୍ୱ ସମ୍ମିଳନୀ ଏକ୍ସପୋ ସିଟି ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ଆନୁକୂଲ୍ୟରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦୁବାଇରେ ଆୟୋଜନ କରାଯାଇଥିଲା। ବିଶ୍ୱର 198ଟି ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ନିର୍ଣ୍ଣୟ କଲେ ଯେ ବିଶ୍ୱ ଜୀବାଶ୍ମ ଇନ୍ଧନର କ୍ରମଶଃ ପରିସମାପ୍ତି ପାଇଁ ସମ୍ପୂର୍ଣ୍ଣ ରୂପେ ବଦ୍ଧପରିକର ଏବଂ ଏକ ବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ଢଙ୍ଗରେ ଏହି ପରିବର୍ତ୍ତନର ଧାରା କାର୍ଯ୍ୟକାରୀ ହେବା ଉଚିତ, ଯଦ୍ୱାରା 2050 ସୁଦ୍ଧା ନେଟ୍ ଜିରୋ ହାସଲ କରାଯାଇପାରିବ। ଦୁବାଇରେ ସମାପନ ହୋଇଥିବା ରାଜିନାମାକୁ ଦୁବାଇ ସର୍ବସମ୍ମତି ବୋଲି ଆଖ୍ୟା ଦିଆଯାଇଛି। ଏହି ରାଜିନାମା କେବଳ ଏଥିପାଇଁ ଗୁରୁତ୍ୱ ବହନ କରିଥାଏ ଯେ ମାର୍ଚ୍ଚ 1995 ମସିହାରେ ପ୍ରଥମ ଥର ପାଇଁ କନ୍ଫରେନ୍ସ ଅଫ୍ ପାର୍ଟିର ବିଶ୍ୱ ସମ୍ମିଳନୀ ବର୍ଲିନ୍ରେ ଅନୁଷ୍ଠିତ ହେବା ପରଠାରୁ ଦୁବାଇ ବିଶ୍ୱ ସମ୍ମିଳନୀରେ ପ୍ରଥମ ଥର ପାଇଁ ଔପଚାରିକ ସ୍ୱୀକୃତି ମିଳିଥିଲା ଯେ ଜୀବାଶ୍ମ ଇନ୍ଧନ ହିଁ ବିଶ୍ୱ ତାପନ ପାଇଁ ପ୍ରମୁଖ କାରଣ ଅଟେ। ଆଜି ପର୍ଯ୍ୟନ୍ତ ଯେତେ ଜଳବାୟୁ ସମ୍ପର୍କିତ ରାଜିନାମା ସମ୍ପାଦିତ ହୋଇଛି, ସମସ୍ତ ରାଜିନାମା କେବଳ ସବୁଜ ଗୃହର ଉତ୍ସର୍ଜନକୁ ହ୍ରାସ କରିବାର ଆବଶ୍ୟକତାକୁ ନେଇ ବହୁତ ଆଲୋଚନା ଓ ବାର୍ତ୍ତାଳାପ କରାଯାଇଛି, ଯଦିଓ ଏହା ଅତ୍ୟନ୍ତ ସାଧାରଣ ଜ୍ଞାନ ଓ ଆମେ ସମସ୍ତେ ଏହା ଜାଣୁ ଯେ ବିଶ୍ୱ ସବୁଜ ଗୃହ ବାଷ୍ପ ଉତ୍ସର୍ଜନର 3/4 ଏବଂ 90% ଅଙ୍ଗାରକାମ୍ଳ ବାଷ୍ପର ଉତ୍ସର୍ଜନ କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନରୁ ହିଁ ହୋଇଥାଏ। 2021 ମସିହାରେ ଗ୍ଲାସ୍କୋଠାରେ ଅନୁଷ୍ଠିତ ହୋଇଥିବା 26ତମ କନ୍ଫରେନ୍ସ ଅଫ୍ ପାର୍ଟିସ୍ରେ ପୃଥିବୀର ଏକାଧିକ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ ଯେ ପୃଥିବୀରେ ଜୀବାଶ୍ମ ଇନ୍ଧନ ହେଉଛି ବିଶ୍ୱ ତାପନର ସର୍ବବୃହତ୍ ପଦଚିହ୍ନ ଏବଂ ଏହାର ବ୍ୟବହାରକୁ କ୍ରମ

0: ଉଭୟ କୋଇଲା ଏବଂ ପ୍ରାକୃତିକ ବାଷ୍ପରେ ଧନୀ ରାଷ୍ଟ୍ର ଅଟେ। ପ୍ରାକୃତିକ ବାଷ୍ପର ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ଥିବା କାରଣରୁ ଏହି ଦୁଇ ଶକ୍ତି ଉତ୍ସର ବ୍ୟବହାରରେ ପରିସମାପ୍ତି ଘଟାଇବା ପାଇଁ ପଶ୍ଚାତପଦ ହେଉଅଛି। ଯେହେତୁ ଦୁବାଇ ସର୍ବସମ୍ମତି ରାଜିନାମାରେ ସମସ୍ତ ଜୀବାଶ୍ମ ଇନ୍ଧନକୁ ଅନ୍ତର୍ଭୁକ୍ତ କରାଯାଇଛି, ଏହା ସମସ୍ତ ଜୀବାଶ୍ମ ଇନ୍ଧନ ମଧ୍ୟରେ ଏକ ସମାନତା ପ୍ରତିଷ୍ଠା କରୁଛି ଏବଂ ସ୍ୱୀକାର କରୁଛି ଯେ ଏ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଦରକାର, ଯାହାଦ୍ୱାରା ବିଶ୍ୱ ତାପନ ଶିଳ୍ପ ବିପ୍ଳବର ପରବର୍ତ୍ତୀ ସ୍ଥିତି ସହ ସମତୁଲ୍ୟ ହେବ। ଯେହେତୁ ଜୀବାଶ୍ମ ଇନ୍ଧନର କ୍ରମାଗତ ପରିସମାପ୍ତିକୁ ନେଇ କୌଣସି ସମୟସୀମା ନିର୍ଘଣ୍ଟ ହୋଇନାହିଁ, ଏହା ପ୍ରତୀୟମାନ ହେଉଛି ଜୀବାଶ୍ମ ଇନ୍ଧନ ଆଗକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିବ।
1: ପରିବେଶ ସୂଚନାରେ ଶୁଣିଲେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତାରା। କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତ ରଚନା ଲାଲ ରତ୍ନାକର ସିଂ। ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ।

झुमुरता।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦୟତରା ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ। ସଙ୍ଗୀତ ଦେଇଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ।

ଶୁଣୁଥିଲେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦୟତରା। କଣ୍ଠଶିଳ୍ପୀ ଥିଲେ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତ ରଚନା କରିଥିଲେ ଲାଲ ରତ୍ନାକର ସିଂ। ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରୟାଗରାଜ ବେହେରା, ଦଶରଥ ମେହେର, ରଞ୍ଜନ ପଟ୍ଟନାୟକ, ଶଙ୍କର ପ୍ରଧାନ, ପବିତ୍ର ଡନ୍ସନା ଏବଂ ବୀରେନ୍ଦ୍ର ଦାସ।

ଶ୍ରୋତାବନ୍ଧୁ, ବୟସ୍କ ବ୍ୟକ୍ତିମାନଙ୍କର ଜ୍ଞାନ, ଅଭିଜ୍ଞତା ଏବଂ ଦିଗ୍ଦର୍ଶନ ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ତେବେ ସେମାନଙ୍କୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରିବା ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ତେବେ କେତୋଟି କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ତାହେଲେ ନିଶ୍ଚିତ ଭାବରେ ଆମେ ସେମାନଙ୍କର ଅନେକ ଗୁଡ଼ିଏ ସୁବିଧା କରିପାରିବା। ବାର୍ଦ୍ଧକ୍ୟକୁ ବୋଝ ବୋଲି ଭାବନ୍ତୁ ନାହିଁ, ବାକି ଥିବା କାମକୁ ସମାପ୍ତ କରିବାର ଅବସର ବୋଲି ଭାବନ୍ତୁ। ଖାଦ୍ୟ ପାନୀୟ ସୀମିତ, ସନ୍ତୁଳିତ ଓ ସୁଷମ କରନ୍ତୁ। ନିଶା ସେବନରୁ ନିବୃତ୍ତ ରୁହନ୍ତୁ। ପସନ୍ଦ ମୁତାବକ କିଛି କିଛି ବ୍ୟାୟାମ, ଶାରୀରିକ ଶ୍ରମ ପ୍ରତିଦିନ କରନ୍ତୁ। ମନକୁ ଖୁସି ରଖିବାକୁ ପଢ଼ାପଢ଼ି, ଲେଖାଲେଖି ସହ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଫୋନରେ ସମ୍ପର୍କ ବଜାୟ ରଖନ୍ତୁ। ପ୍ରାର୍ଥନା କରିବା ସହ ଭଜନ, ଜଣାଣ ଆଦି ଶୁଣନ୍ତୁ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍କେତର କାର୍ଯ୍ୟକ୍ରମ। ଆଜି ଏଥିରେ ଭଜନ ଶୁଣନ୍ତୁ। ପ୍ରଥମେ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ବଟକୃଷ୍ଣ ଖୁଣ୍ଟିଆଙ୍କ ରଚନାରୁ।

0: verdade.
1: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମୋହନ ସେଠ ଏବଂ ଜିତେନ୍ଦ୍ର ହରିପାଲ। ଗୀତ ରଚନା କରିଥିଲେ ଦୋଳଗୋବିନ୍ଦ ବେଶି ଏବଂ ଶିବଶଙ୍କର ପ୍ରଧାନ। ପୁରାତନ ରଚନାରୁ ମଧ୍ୟ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଏଥର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଆଧୁନିକ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ ମନୋରଞ୍ଜନ ହୋତାଙ୍କ ରଚନାରୁ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ତି ସୁଗମା ସଙ୍ଗୀତର କାର୍ଯ୍ୟକ୍ରମରେ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର। ଗୀତ ରଚନା ମନୋଜ ପଟ୍ଟନାୟକ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଶଙ୍କର ପ୍ରସାଦ ଦତ୍ତ ଏବଂ ଶ୍ରୀକ୍ଷେତ୍ର ସୁନ୍ଦର। ଗୀତ ରଚନା କରିଥିଲେ ମନୋରଞ୍ଜନ ହୋତା, ମନୋଜ ପଟ୍ଟନାୟକ ଏବଂ ଦୁର୍ଗାମାଧବ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମରେ ଫୋନ୍ କରିବା ପାଇଁ ଆମ କେନ୍ଦ୍ରର ନମ୍ବରଗୁଡ଼ିକ ହେଲା 0663-2411-231 ଏବଂ 0663-2411-240।

0: ହ୍ୟାଲୋ, ଆକାଶବାଣୀ
1: ହଁ,
0: ସମ୍ବାଦ
1: ହ୍ୟାଲୋ ମ୍ୟାଡମ୍,
0: ଖେଳମନ୍ଦ
1: ନମସ୍କାର।
0: କାର୍ଯ୍ୟକ୍ରମ। ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଦଉନ୍, କେନୁ କହୁଥିଲେ?
1: ମୁଁ ନାଗୁ ପାତ୍ର କହୁଛେ, ଗାଁ ସାନ୍ଦୁଗୁରି ବୁଢ଼ା, ଜିଲ୍ଲା କଳାହାଣ୍ଡିରୁ।
0: ହଁ ଆଜ୍ଞା, ଆଉ କେନ୍ତା ଅଛନ୍ ଆପଣ?
1: ମୁଁ ତ ଭଲ ଅଛେ ମ୍ୟାଡମ୍, ଆପଣ ମାନେ କେନ୍ତା ଅଛନ୍?
0: ବହୁତ ବଢିଆ। ଆଉ କୋନ୍ କାଣା
1: ମ୍ୟାଡମ୍,
0: ଚାଲିଛେ?
1: ମ୍ୟାଡମ୍
0: ହ୍ୟାଲୋ। ହଁ ଆଜ୍ଞା,
1: ହଁ ହଁ
0: ଆଉ କୋନ୍ କେନ୍ତା କେନ୍ତା ଖବର, କାଣା ଚାଲିଛେ
1: ଖବର
0: ଆପଣଙ୍କର
1: ବୋଲି
0: ଘର
1: ତ ମ୍ୟାଡମ୍
0: ପରିବାର?
1: ଦେଖନ୍ତୁ, ସେନ ଆମେ ଗରମ କହିଲେ ଦେଖ, ଓଡ଼ିଶା ସାରା ପୁରା ଯେ ସରକାର ଗରମ ହଉଛେ ନି କହନ, ବେଲେ ଏଟା ଘରୁ କେନ ନି ବାହାରି ହେବାର ଆଲୁ।
0: ଆଚ୍ଛା, ବେଲେ ଆଜ୍ଞା ଆଜ କେନ୍ ଗୀତ ଶୁନମା?
1: ଆଜି ଗୀତ ଶୁଣବା ମ୍ୟାଡମ୍, ବଜରଙ୍ଗୀ ଫିଲ୍ମର ଧିମା ଧିମା ଆଖି।
0: ଆଚ୍ଛା ଠିକ୍ ଅଛେ, ଆପଣଙ୍କୁ ବଜରଙ୍ଗୀ ସିନେମାର ଧିମା ଧିମା ଆଖି ଶୁଣେଇଦେମୁ। ହେଲେ ଖରା କଥା ଯେନ୍ ନାଇଁ କହୁଥିଲେ କେଁ, ଖରାକେ ଯିବାର ଆଗନୁ ଆମେ କେତେଟା ଜିନିଷ୍ କେ ଧ୍ୟାନ ଦେମା, ଯେନ୍ତାକି ପାନ୍ ବୁତଲ ତ ଯେନ୍ତା କରି ହେଲେ ରଖ୍ମା, ଆଉ ମୁଡ଼େ ଉଦା ଗାମଛା, କଲା ଚଷମା, ଜୁତା, ଏଇଟା ସବୁ ମାନେ ଧରିକିରି ଆମେ ଯିବାର କଥା। ହଁ, 9 ବର୍ଷ ଏଇଟା ପୁରୀ ଗଲା ଆମର ଆକାଶବାଣୀ, ଆଉ 9 ବରଷ ତକ ତ କାର୍ଯ୍ୟକ୍ରମ କରି ଚାଲିଛେ। ଆଜ୍ଞା ଆଜ୍ଞା, ହଁ ଆଜ୍ଞା, ଆକାଶବାଣୀ ତ ପୁରା କେତେ ଦିନୁ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇକିରି ଆଗ୍କେ ବଢି ଚାଲିଛେ, ଆଉ କାର୍ଯ୍ୟକ୍ରମ ମାନେ ଭିନ୍ ଭିନ୍ ଢଙ୍ଗର ଭିନ୍ ଭିନ୍ ରଙ୍ଗର କାର୍ଯ୍ୟକ୍ରମ ପ୍ରସାରିତ କରି ଚାଲିଛେ, ଆଉ ସମକର ମନ କେ ଜାନିକିରି। ଆଜ୍ଞା ଆଜ୍ଞା, ଏଟା ପଛର କଥା, ଆମେ ସେ ବାବଦ ଥି ତ ଇହାଚି କହି ନାଇଁ ପାରୁ କିଛି। ତ ଆପଣ ଯେନ୍ ଗୀତ ଶୁଣବାର୍ ଲାଗି ପସନ୍ଦ କରିଛନ୍, ବଜରଙ୍ଗୀ ସିନେମାର ଶୁନମା ତ ହେଲେ? ଆଜ୍ଞା ହଁ, କହୁନ୍ କହୁନ୍ କହୁନ୍। ଆଜ୍ଞା ଠିକ୍ ଅଛେ, ସବକର ସାଙ୍ଗେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟା ଶୁଣୁନ୍।
1: ଠିକ୍ ଅଛି ମ୍ୟାଡମ୍, ରହୁଛେ, ନମସ୍କାର।
0: ନମସ୍କାର।

0: ୟାରିଲାଲ ଭୋଇ, ପ୍ରଶାନ୍ତ କୁମାର ଦାସ, ଲିଲି ଦାସ ଆଉ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରିକି ଗୀତଟା ଶୁଣେଇଦେବି।
1: ଠିକ ଅଛି ଆଜ୍ଞା, ତାହେଲେ ସମସ୍ତେ ମିଶିକରି ଆସୁନ୍, ଗୀତଟା ଶୁଣମା।
0: ଧନ୍ୟବାଦ
1: ଧନ୍ୟବାଦ।

ହେଇ ଠିକ୍ ଅଛି ଆଜ୍ଞା। ତ ଆପଣଙ୍କର ପସନ୍ଦର ଗୀତଟା ଶୁଣେଇ ଦଉଛୁ। କାହାକେ ଡେଡିକେଟ୍ କରବା ଲାଗି ଚାହିଁବେ କେଁ? ଆଉ ପାସରି ଦେଲେ। ଆଚ୍ଛା ଠିକ୍ ଅଛେ। ତ ସମସ୍ତେ ମିଶିକିରି ଆସୁନ୍, ଗୀତଟା ଶୁନ୍ମା। ଠିକ୍ ଅଛେ, ନମସ୍କାର।

0: ହରେଶ ପରୁଆ, ସବଲ କୁମାର ସାହୁ,
1: ଠିକ ଅଛି,
0: ଆଉ ଚୈତନ୍ୟ ପଟେଲ,
1: ଆଜ୍ଞା,
0: ଆଉ ଆମର ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ରାଧାକାନ୍ତ ଭୋଇ, ଜୟ ସୀତାରାମ,
1: ଠିକ ଅଛି,
0: ଆଉ
1: ସମସ୍ତଙ୍କୁ ତ ଆପଣ ପ୍ରାୟତଃ କହିଦେଲେ ସମସ୍ତଙ୍କର ନା, ଯେନ୍ମାନଙ୍କୁ ନାଇଁ କହିବି ସେମାନେ ବି ଜାଣୁଛୁ। ଠିକ ଅଛି, ନମସ୍କାର, ଜୟ ଜଗନ୍ନାଥ।
2: ଆଗେ ଆଗେ ତୁ ପଛେ ପଛେ ମୁଁ, ଦୁଇ କଡ଼େ ସହରର ଲୋକ। ଆଗେ ଆଗେ ତୁ।

ଆଜ୍ଞା, ଆପଣ ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍, ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଭଲ ଲାଗୁଛି, ଭଲ ଲାଗୁଛି, ସେଥିଲାଗି ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଦଉଛୁ। ଆଜ୍ଞା, କାଣା କହିଲେ? ଆପଣଙ୍କରଟା ଟିକେ ଭଏସ୍ଟା କଟି କଟି ଯାଉଛି, ଭଲସେ ବୁଝି ନାହିଁ ହେଲା। ହଁ, ଆଚ୍ଛା ଆଚ୍ଛା, କାଲିର 90 ବର୍ଷର କଥା ପଚାରୁଛନ୍ ଆପଣ? ହଁ, ତାର ଆପଣ ଶୁଣିପାରିବେ ଯେ ଆଜିକା ଆମର ସମ୍ପାଦିତ ଅଂଶ ଆଜି ପ୍ରଚାର କରାଯିବା ଦିପହରର ଆମର 4 ବଜିକିରି 2 ମିନିଟ୍ ନୁ 5 ବଜେ ତକ, ବେଲବୁଡ଼ାର 5 ବଜେ ତକ ଆପଣ ଶୁଣିବେ। ଏଇଟା ଆମର ଗଲା କାଲି ଯେନ୍ 90 ବର୍ଷର ପୂର୍ତ୍ତି ଉପଲକ୍ଷେ ଯେନ୍ ସଙ୍ଗୀତ ସମାରୋହ ରଖା ହେଇଥିଲା, ତାର ସମ୍ପାଦିତ ଅଂଶ ଆମେ ଆଜି ପ୍ରଚାରିତ କରମୁ ଦିପହର 4 ବଜିକି 2 ମିନିଟ୍ ନୁ ବେଲବୁଡ଼ାର 5 ବଜେ ତକ ଶୁଣବେ। ହଁ ଆଜ୍ଞା, ହଁ କହୁନ ନା, କହୁନ। ଠିକ ଅଛି ଆଜ୍ଞା, ତ ସମସ୍ତଙ୍କର ସାଙ୍ଗେ ମିଶିକିରି ଆପଣ ବି ଗୀତଟା ଶୁଣୁନ। ହଉ, ଠିକ ଅଛି ଆଜ୍ଞା ଆଜ୍ଞା ଆଜ୍ଞା, ତ ଯେନ୍ ମାନେ ନୂଆ ଶ୍ରୋତା ବି ଆମର ସାଙ୍ଗେ ଯୋଡ଼ି ହେଇଛନ୍, ସମସ୍ତଙ୍କୁ ଏଇ ଗୀତ ଡେଡିକେଟ୍ କରାଯାଉଛି। ଆଉ ଆପଣ ଯାହା ଯାହାଙ୍କର ନାଁ ଧରିଲେ ସେମାନେ ତ ଶୁଣି ସାରିଥିବେ, କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଶୁଣୁଥିବେ ବୋଲିକିରି ଆଶା କରୁଛୁ। ଆଉ ସମସ୍ତେ ମିଶିକିରି ତାହେଲେ ଗୀତଟା ଶୁଣୁନ୍। ହଉ, ନମସ୍କାର।

हेलो, आकाशवाणी संबलपुर, हेलो, अनुरोध कार्यक्रम। ଆଜ୍ଞା, ଗରିବ ଆଜ୍ଞା, ସ୍ୱାଗତ ଆପଣଙ୍କୁ। ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ, କେନ୍ତା ଅଛନ୍ ଆଜ୍ଞା? ବଡ଼ା ଦିନୁ କଥା ଲାଗିଲି ଆପଣଙ୍କର ସାଙ୍ଗେ। କେନ୍ତା ଅଛନ୍, ଭଲ ଅଛନ୍ କି ନାଇଁ? ଆଚ୍ଛା, ଖରା ହଉଛେ? ହଁ ହଁ, ହେଲେ କେନ୍ ଗୀତ ଶୁନ୍ମା ପହେଲା କହୁନ୍ ତ। କେନ୍ଟା କି? ଆଚ୍ଛା, ଛାତିରେ ଲେଖିଛି ତୋରି ନା, ଏଇଟା ଶୁନ୍ମା। ହଉ, ଆଉ କେନ୍ତା କେନ୍ତା କହୁନ୍, ସବୁ ଭଲ ଅଛେ? ହଁ ହଁ, କାଣା ବୋଇଲେ କି ଟିକେ ବୁଝିନେ। ନାଟକ କଥା ପଚାରୁଛନ୍? ହଁ ହଁ, ଆଜି ଆମର 9:30 ବଜେ, ରାତିର 9:30 ବଜେ ଶୁଣବେ ଆପଣ ସମ୍ବଲପୁରୀ ନାଟକ କଥାନ୍ତର। ହଁ, କଥାନ୍ତର ଯେନ୍ଟାକି ରଚନା କରିଛନ୍ ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ଦେଇଛନ୍ ସତ୍ୟରଞ୍ଜନ ବେହେରା, ଆଉ ତାହାକେ ପରିବେଷଣ କରିବେ ଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ତ ଶୁଣବେ ରାତି 9 ବଜେ, 9:30 ବଜେ। ହେଲା, ତ ଠିକ୍ ଅଛେ। ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା, ଆପଣ ପସନ୍ଦ କରୁଛନ୍ ସିନେମା ଛାତିରେ ଲେଖିଛି ତୋରି ନାଁର ଟାଇଟିଲ୍ ସଙ୍ଗ୍ ଶୁନ୍ମି ବୋଲୁଛନ୍। ଠିକ୍ ଅଛେ, ତ ଆପଣଙ୍କୁ ଏଇ ଗୀତଟା ଶୁଣେଇ ଦଉଛୁ। ଠିକ୍ ଅଛେ, ଠିକ୍ ଅଛେ ଆଜ୍ଞା, ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇଟା ଡେଡିକେଟ୍ କରାଗଲା। ହଉ, ଶୁଣନ୍ ତାହେଲେ ଗୀତଟା। ଜୁହାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହ୍ୟାଲୋ, ହଁ ଆଜ୍ଞା, କିଏ କହୁଥିଲେ? ଆପଣଙ୍କର ପରିଚୟ ପହିଲା ଦେଇଦେମା ଆମର ଶ୍ରୋତା ମାନଙ୍କୁ।
1: ଗୋଲକ ବିହାରୀ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି ଆଜ୍ଞା।
0: ହଁ ଗୋଲକ ବିହାରୀ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛେ ଆଜର ହେଲୋ ଅନୁରୋଧ କି। ଆଉ କେନ୍ତା ଅଛନ୍ ଆପଣ?
1: ଭଲ ଅଛେ ଆଜ୍ଞା, ଆପଣ ମାନେ?
0: ବହୁତ ବଢ଼ିଆ। ହେଲେ ଆପଣଙ୍କର ସାଙ୍ଗେ ପହିଲା କଥା ଲାଗୁଛେ ଲେଖେ ଲାଗୁଛେ।
1: ଆଜ୍ଞା ଆଜ୍ଞା,
0: ହଁ ଠିକ ଅଛେ। ଆପଣ ଆଗରୁ ଆମର କାର୍ଯ୍ୟକ୍ରମ କେ ଫୋନ କରିଥିଲେ? ଆଚ୍ଛା ଠିକ ଅଛେ, ତ ଏନ୍ତା ଫୋନ କରୁଥାଉନ୍ ଆଉ ହେଲୋ ଅନୁରୋଧ ସାଙ୍ଗେ ଯୋଡ଼ି ହେଇକିରି ରହିଥାଉନ୍। ତ ଆଜି କେନ୍ ଗୀତ ଶୁନ୍ମା?
1: ଆଜି ସମର୍ପଣ, ଓଡ଼ିଆ ଫିଲ୍ମ ସମର୍ପଣ ର ତାର ଦଶା ଭାଇ।
0: ଠିକ ଅଛେ, ସମର୍ପଣ ସିନେମାରୁ ଶୁନ୍ମା ଏ ଗ୍ରାମର ଚଷା ଭାଇ, ଏ ଗାଁର ଚଷା ଭାଇ ନାଇଁ। ଠିକ ଅଛେ ଆଜ୍ଞା, ତାହେଲେ ଗୀତ ଶୁନ୍ମା କି ଆଉ କାଣ କହିବାକେ ଚାହୁଁଛନ୍? ହଁ କହିଦଉନ୍, କହୁନ୍ ଆଜ୍ଞା। ହୁଁ କହୁନ୍ କହୁନ୍।
1: ହଁ, ପ୍ରଶାନ୍ତ କୁମାରୀ,
0: ହଁ
1: ଜୟଗୋପାଲ ବେହେରା, ପୁଷ୍ପାଞ୍ଜଳି କୁମାରୀ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ପ୍ରଧାନ, ସ୍ୱର୍ଣ୍ଣପ୍ରଭା କର, ଜିତେନ୍ଦ୍ର ମେହେର, ହରେଶ ପରୁଆ, ଯଶବନ୍ତ ପାଇ, ସୁବଲ ସାହୁ, ଆଉ ସ୍ପେସିଆଲି ଆପଣଙ୍କୁ
0: ଧନ୍ୟବାଦ।
1: ବାକି ରହିଗଲେ ନା ସ୍ୱର୍ଣ୍ଣ ପଡ଼ଲା।
0: ଠିକ ଅଛି ଆଜ୍ଞା, ତ ଯେନ୍ମାନଙ୍କୁ କହିଲେ ସେମାନେ ତ ଶୁଣିଥିବେ, ଆଉ ଯେନ୍ମାନଙ୍କର ନାଁ ଧରି ନାଇଁ ପାରିଲେ ବି ସେମାନେ ବି ଜାଣୁଛନ୍ ନ କାହା ଯେ କି ଆମେ ସମସ୍ତଙ୍କର ନାଁଟା ଏକାସୁରେ କହିଲା ବେଲେ କେତେ ଜଣଙ୍କର ନାଁ ବାସରି ବି ହେଇଯାଉଛି। ଠିକ ଅଛି, ତ ସବୁ ଜାଣୁଛନ୍।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମାର ଗୀତ ଆକାଶବାଣୀ ସମ୍ବଲପୁର ୟାଦେ ମୁଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା ଗୀତ କାର୍ଯ୍ୟକ୍ରମ ଥି ଆଜି ଶୁଣମା ସିନେମା ଚଲତେ ଚଲତେର କେତେଟା ଗୀତ ପହିଲା ଶୁଣୁନ କାର୍ଯ୍ୟକ୍ରମର ଇ ଗୀତଟା ଗାଇଛନ୍ ଅଭିଜିତ ଆଉ ସାଥୀ ଗୀତ ଲେଖିଛନ୍ ଜାଭେଦ ଅଖତର ସଙ୍ଗୀତ ସଜେଇଛନ୍ ଆଦେଶ ଶ୍ରୀବାସ୍ତବ।

ଏହାଦେ ଅଭିଜିତ ଆଉ ଅଲକା ୟାଗ୍ନିକ ଗାଇଥିବାର ଇ ଗୀତଟା ଶୁନ୍ମା। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ।

0: ବୁଆଗୋ, ଇ ଚରଚରଲା ଖରାତି ବାହାରିଲେ ମୁନୁଷ ମରି ନାଇଁ ଯିବ କାଇଁରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡେ କଲେ ନାଇଁ ହୁଏ କାଏଁ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡେ ଉଦା ଗାମଛା ଦଉନ୍,
1: ଆର ପାନ ବୋତଲଟେ ଗଲେ ସଙ୍ଗେ ଧରିଥାଉନ୍,
0: ଢିଲା ସୂତା କପଡା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘର ଥାକି ଦଉନ୍।

ଏହାଦେ ଶୁଣମା ସୋନୁ ନିଗମ ଆଉ ସାଥୀ ଗାଇଥିବାର ଇ ଗୀତଟା। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଆଦେଶ ଶ୍ରୀବାସ୍ତବ।

ଶୁଣୁଥିଲେ କେତେଟା ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଇଆଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ମିଷ୍ଟର ଆଶିକ, ଗାଇଛନ୍ କୁମାର ସାନୁ ଆଉ ଅଲକା ୟାଗ୍ନିକ, ଗୀତ ଲେଖିଛନ୍ ଇନ୍ଦିୱାର, ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଟ୍ସ, ଏଫ୍ଏମ୍ 101 ମେଗା ହର୍ଟ୍ସ ଏବଂ ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଶୁଣିପାରୁଛନ୍ତି। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ଏଥିରେ ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଅମର ପ୍ରେମର ଏହି ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର କଟି ପତଙ୍ଗ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ

0: ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000ରୁ 18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କଥାଚିତ୍ର ରାମ ତେରି ଗଙ୍ଗା ମେଲିର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି ଓ ଆର୍ଏସ୍ ଦ୍ରବଣ, ତୋରାଣି, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ, କାକୁଡ଼ି ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ, ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ। ଆପଣମାନେ ଲତା ମଙ୍ଗେସ୍କରଙ୍କ କଣ୍ଠରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ଅଭିମାନର ଏହି ଗୀତ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତ ଏସ୍ ଡି ବର୍ମନ।

0: ଚରଚରାଲା ଖରା ଥି ବାହାରିଲେ ମୁନୁଷ ମରି ନାଇଁ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡ଼େ କଲେ ନାଇଁ ହୁଏ କାଏଁ, ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡ଼େ ଉଦା ଗାମଛା ଦଉନ୍,
1: ଆର ପାନ ବୋତଲଟେ ଗଲେ ସଙ୍ଗେ ଧରି ଥାଉନ୍,
0: ଢିଲା ସୂତା କପଡ଼ା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘରେ ଥାକି ଦଉନ୍।

ବାତାୟନ କାର୍ଯ୍ୟକ୍ରମରେ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ସଂଯୁକ୍ତା ପଟ୍ଟନାୟକ, ଦେବେନ୍ଦ୍ର କର ଓ ଛନ୍ଦାରାଣୀ ସାହୁ। ଗୀତ ରଚନା କରିଥିଲେ ଦୀପ୍ତି ମହାନ୍ତି, ରଜନୀକାନ୍ତ ମିଶ୍ର ଓ ସଚି ମହାନ୍ତି। ଆମର ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁର କଳାକାରମାନେ। ଶୁଣିବାକୁ ଭୁଲନ୍ତୁ ନାହିଁ ଆଜି ରାତି 9:30 ସମ୍ବଲପୁରୀ ନାଟକ କଥାନ୍ତର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ବସନ୍ତ କୁମାର ମହାରଣାଙ୍କ କଣ୍ଠରେ ଏକ ଓଡ଼ିଶୀ ଶୁଣନ୍ତୁ, ଗୋପାଳକୃଷ୍ଣଙ୍କ ରଚନାରୁ।

ଆପଣମାନେ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ ଅଭିଜିତ ପଲଙ୍କ କଣ୍ଠରେ ଏକ ଓଡ଼ିଶୀ, ବନମାଳୀଙ୍କ ରଚନାରୁ।

0: ଆନନ୍ଦତ୍ରୀ ପାଠୀ, ସଂଘମିତ୍ରା ପାଢ଼ୀ, ଅଭିଜିତ ପଲ, ସତ୍ୟପୀର ପଲାଇ ଏବଂ ପ୍ରିୟମ୍ବଦା ରାଉତ। ଆକାଶବାଣୀ ସମ୍ବଲପୁର। ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ, ଓ ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ। ତାମିଲନାଡୁରେ ଟିଭିକେ ନେତୃତ୍ୱରେ ପରିଚାଳିତ ସି ଜୋସେଫ୍ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗାସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ଭନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି।

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ୍, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମ୍କୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରେସ୍ ମ୍ୟାକାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି, ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ଭନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ 1 ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଂକଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋହାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ

0: ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବସିଡି ଦଉଛି ସେ ସବସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡି କିଣିବା ପାଇଁ ଯୋଉ ସବସିଡି ଦଉଛି ପ୍ରୋତ୍ସାହନ ଜନକ ଭାବେ ଏ ରାଶି ମଧ୍ୟ ଦଉଛି। ଏ ଧାଡିର କଥା ତେଲ କମ୍ ବ୍ୟବହାର କରନ୍ତୁ, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
1: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷାଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ବଲାଙ୍ଗୀରର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ୍ଙ୍କର ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ୍ କଣ୍ଟାବାଞ୍ଜି ଏନ୍ଏସ୍ସି ଚେୟାରମ୍ୟାନ୍ ପରେ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8-15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା ଏକ ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତ୍ଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲୀଶ୍ରୀ ଓ ଛୋଟମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍କରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6ଟି ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ 31 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରେଲିଗୋଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଧୁରନ୍ଧର ଦ ରିଭେଞ୍ଜର ଏହି ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀମାନେ ହେଲେ ଏବଂ ଗୀତ ରଚନା କରିଛନ୍ତି ଜସ୍ମିନ୍ ସାଣ୍ଡଲାସ ଓ ସତିନ୍ଦର ସର୍ତାଜ। ସଙ୍ଗୀତ ଶାଶ୍ୱତ ସଚଦେବ।

ଏଥର ଶୁଣନ୍ତୁ କଥାଚିତ୍ର ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରିର ଏହି ଗୀତ। କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ଅମାଲ ମଲ୍ଲିକ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 3ଟା। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା।
1: ମାକ୍କା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମାନାଲି। ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫତି ଜୁହାର। ମହାପ୍ରଭୁଗେ ସିର୍ଚିନା ବାଢ଼େ ବିଚିତ୍ର ଦୁ ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନଲି ଦୁ ନାମ ମହାପ୍ରଭୁ ସେ ଯେତ୍କି ସିର୍ଜିନା ଆତିଲି ଅଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲଗାନ ବାକି ରକ। ତାଙ୍ଘେ ସିର୍ଜିନାନୁ ହାରବୁ ଆତିଲି ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମରା କେର କିଛି ଯେ ଲାମରା କେର କିଛି ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତେ ଆଉ ବାହାଚା କେର କିଛି ସମୁନ୍ଦରକେ କେଡ଼େ ସୁନ୍ଦର ବାଢ଼େ ବାଢ଼େ ମାନ୍ନୁ ସାଗୁଆ ସାଗୁଆ ଏଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବାହାଲି ଯେ ସୁଲସୁଲାତେଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲାତେଲ ଖୁଲଖୁଲାତେଲ ଆହୁରି ଆଗଲି ଆଗଲିଗେ ବୁଙ୍ଗ। ଇ ପରିବେଶ ଇ ମହାପ୍ରଭୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଚି ଆଦାନ ଏରକୁନ୍ ପ୍ରକୃତିରେ ନେ ପ୍ରକୃତି ଭଲ ଆଖାଲନାର ପ୍ରକୃତି ସାଙ୍ଗେ ତମେ ଯେନ୍ ଜୀବନଯାପନ କମାଲନାର ଆର୍ ମଦରନାର ଚିନାର ଘାକର ଲଗାନ ତାମା କିଡ଼ା ଲଗାଲି କା ଆମୁନକା ଲଗାଲି ଯେ ପ୍ରକୃତିରେ ଇ ପ୍ରାକୃତିକ ପରିବେଶ ଆଲାରିନ୍ ନାମେ ବିଶେଷ କରି କୁଣା ସମ୍ପ୍ରଦାୟରିନ୍ ବହୁତ ଆକୃଷ୍ଟ କାମଚିକିଛି ଆର୍ ନାମେ ପ୍ରକୃତିକେ ସାଙ୍ଗେନ୍ ଉଜ୍ଜାଲନାର ପ୍ରକୃତି ସାଙ୍ଗେନ୍ ବେ ଚାଲନାର ପ୍ରକୃତି ସାଙ୍ଗେନ୍ ନାଚ ଗୀତ କାମିକିରି ତମେ ଜୀବନ ବନ ଆଘ୍ଲି ଆଘ୍ଲି ହୁଆଲନାର ଆଦିଗେ ଲଗାନ୍ତା ପ୍ରକୃତି ପ୍ରେମୀ ବାନାର ଇ ଆଦିବାସୀ ସମ୍ପ୍ରଦାୟ ରିନ୍ ଆରୁ ନାମେ କୁଣାତ ହି ପ୍ରକୃତିରେ ପ୍ରକୃତି ପୂଜା କାମଦାତ ପ୍ରକୃତି ବୋଧ ନାମେ ଜିତିତ ବୋଲିକିରି ଭାବଦାତ ବୋଲିକିରି ନାମ ସବୁବେଳେ ତାଙ୍କ ସମ୍ମାନ ଚିଆଲ ଦାତ ଆରୁ ହନ୍ୟ ଯଦି ବୋଧ ହେଲେ ଏ କୁଣା ସମ୍ପ୍ରଦାୟ।

ଆର୍ ଗେ ଏନ୍ଦିର୍ କର୍ତ୍ତବ୍ୟ ଯେ ନମେ ପୁରୁଖାନ୍ତା ପାଚିକୁଠିଆର ଯେନ୍ ତେଙ୍ଗାଲନାର ଆଦ୍ଗେ ଧାରାନୁ ଏକାନେ ନମେ ଇତିହାସ ରାଚା ଆବନ୍ ତମ ଯଦି ଲିପିବଦ୍ଧ କାମର ରିସର୍ଚ୍ଚ କାମର ଲେଖର ହେଲେ ପଢ଼େଟେ ନମେ ସମାଜକେ ଲାଗନ ସମ୍ପତ୍ତି ମାନ ଆଉର ଧନ୍ୟବାଦ ନିମହାନ ଇ ଆକାଶବାଣୀନୁ ବାର୍ଚକାର ଆରୁ ଦୀପଦ ନମେ ଭବିଷ୍ୟତ ପିଢ଼ିକେ ଲାଗନ୍ ନା ଟେଙ୍କାର ଆଦ୍ଗେ ଲାଗନ୍ ଫିର୍ ଜୁହାର୍।

ଡାକ୍ତର ଆଜ୍ଞା ଗାର୍ଗେ ଚାହନୁ କାନା କଥା ଆରୁ ନିଜର ସମସ୍ୟା ବନ୍ ତେଙ୍ଗନା କଥା ତା ଇସବୁ ଜିନିଷ୍କେ ସଚେତନତା ଏକାନେ ମାନତ ଆରୁ ନାମ ଆହାଙ୍ଗତ ଆଦ୍କେ ଲଗାନ୍ ସରକାର ଭି ଭିନ୍ ଭିନ୍ ବ୍ୟବସ୍ଥା କାମ ଚିକିଛି ଆବନ୍ ନାମ ଯଦି ଆହ ଥିଲେ ନାମ ନାମାଗେ ଲଗାନ୍ ଆଦାନ ବ୍ୟବହାର କାମ ଆଙ୍ଗତ ଆଉ ନିଜେ ଠିକ୍ ହିସାମ ରାଙ୍ଗତ।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୋପୋ ଝକା ଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍ଗ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ହିରୋର ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋରିନ ଭଟ୍ଟ ଓ ପାମିଲା ଜୈନ। ଗୀତିକାର ନିଜାମ, ସଙ୍ଗୀତ ଦୀପକ କୁମାର।

ଏଥର ଶୁଣନ୍ତୁ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର ଏହି ଗୀତ। ଦ୍ୱୈତ କଣ୍ଠରେ ଗାଇଛନ୍ତି ମାନସ ପ୍ରୀତମ ଓ ତପୁ ମିଶ୍ର। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ଼ଲି ରଥ।

ଆପଣମାନେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର କଟକ। କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର କଥାଚିତ୍ର କେହି ଜଣେ ଭଲ ଲାଗେରେ ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ତାମିଲନାଡୁ ବିଧାନସଭାର ଆସ୍ଥା ଭର୍ତ୍ତି ଜିତିଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। କମ୍ ହେଲା ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାତି ଲାଗିଥିବା ଗାଡ଼ି ମୋଟରର ସଂଖ୍ୟା। ସୁନ ଆର୍ ଅଲଗା ଧାତୁ ଉପରେ ଆମଦାନୀ ଶୁଳ୍କ ବଢ଼ାଲେ କେନ୍ଦ୍ର ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଛାନ୍ଭିନ୍ ଲାଗି ଜୟପୁର ପହଞ୍ଚିଲେ ସିବିଆଇର ଖାସ୍ ଦଳ। ଆଜି ନୂଆଦିଲ୍ଲୀ ପହଞ୍ଚିଛନ୍ ଇଣ୍ଡୋନେସିଆର ବୈଦେଶିକ ମନ୍ତ୍ରୀ ସୁଗି ଓନୋ। ଆଗାମୀକାଲି ମୂଲ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକଟି ଦେବେ ଯୋଗ। ଆଜି ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ତରଫରୁ ହେଉଥିବା ବାର କ୍ଲାସ୍ ପରୀକ୍ଷାର ଫଳାଫଲ। ଅଏତ୍କା ବୈଦ୍ୟୁତିକ ଗାଡ଼ି ଇଭି ବ୍ୟବହାର କରିବା ଲାଗି ରାଜ୍ୟର ଲୋକଙ୍କୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ମୟ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା କରୁଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟ। ଜାରି ରହିଛି ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା। ନାକର କବିଆର ଜ୍ଞାନପୀଠ ପୁରସ୍କାର ବିଜେତା ସଚିତ ରାଉତରାୟଙ୍କୁ ଆଜି ତାଙ୍କର ଜୟନ୍ତୀ ଲାଗି ସାରା ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବେ 28 ତାରିଖ ନୁ ଭୁବନେଶ୍ୱର ନ ହେବ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁବ ଖାନ୍ଙ୍କର 78 ବୟସ୍ତି ହୋଇଛି ପରଲୋକ। ଝାରସୁଗୁଡ଼ା ଜିଲ୍ଲା କୁଲାବିରାନ ଲୋକାର୍ପିତ ହେଲା ରାଜ୍ୟର ପହିଲା ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ୍। ଏତକର ମହଲିଆ ମିଲ୍ବା 108 ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା। ଆଇପିଏଲ୍ କ୍ରିକେଟ୍ଥି ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକେ ଭେଟ୍ବା କୋଲକାତା ନାଇଟ୍ ରାଇଡର୍ସ। ଏ ହପ୍ତାଥି ଦେଶକେ ପହଞ୍ଚିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଚ୍ଏନ୍ଏନ୍ ମୁଖ୍ୟ ଖବରିନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଆକାଶବାଣୀ ସମ୍ବଲପୁର। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟଠାରେ ଆକାଶବାଣୀ ସମ୍ବଲପୁର ଆନୁକୂଲ୍ୟରେ ଆୟୋଜିତ ଲୋକଗୀତ ଓ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନୂଆ 90ର ବେତାର ବିବରଣୀ ଶୁଣନ୍ତୁ। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସୌଭାଗ୍ୟ କୁମାର ରଥ।
2: ଆପଣଙ୍କ ପ୍ରିୟ ଆକାଶବାଣୀ ପ୍ରତିଷ୍ଠାର ଗୌରବମୟ 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟରେ ଗତକାଲି ମଇ 12 ତାରିଖ ସନ୍ଧ୍ୟା 6:30ରେ ଆୟୋଜିତ ହୋଇଥିଲା ଲୋକଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ନୂଆ 90। ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ସମ୍ବଲପୁରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ ଅଧ୍ୟକ୍ଷତା କରିବା ସହିତ ଆକାଶବାଣୀ ସମ୍ବଲପୁରର ଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଏବଂ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଏବଂ ଜିତେନ୍ଦ୍ର ହରିପାଲଙ୍କ ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ ପରେ 3 ମୁଖ୍ୟ ଅତିଥିଙ୍କୁ ଔପଚାରିକ ଭାବେ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସନ୍ଧ୍ୟାରାଣୀ ପୃଷ୍ଟି।
3: ଭିନ୍ ଭିନ୍ ଜାଗା, ଭିନ୍ ଭିନ୍ ଭାଷା, ଭିନ୍ ଭିନ୍ ପିଧନ ଉଢ଼ନ ଆଉ ଭିନ୍ ଭିନ୍ କଳା ସଂସ୍କୃତି ପରମ୍ପରା, ହେଲେ ଫେର

0: ଉଦ୍ଘାଟନୀ ଭାଷଣରେ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ ଆକାଶବାଣୀର ନବବର୍ଷର ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।
1: ଭାରତୀୟ ଜନଜୀବନର ସହଚର, ସଂସ୍କୃତିର ବାହକ, ଶିକ୍ଷା ସୂଚନା ଏବଂ ମନୋରଞ୍ଜନର ବିଶ୍ୱସନୀୟ ମାଧ୍ୟମ ଆମର ଅତି ପ୍ରିୟ ଆକାଶବାଣୀ ତାର ନବେ ବର୍ଷ ପୂରଣ କରୁଛି। 1936 ମସିହାରୁ ଆରମ୍ଭ ହୋଇଥିବା

0: ଏ ଅନୁଷ୍ଠାନ କେବଳ ପ୍ରସାରଣର ଅନୁଷ୍ଠାନ ନୁହେଁ, ଏହା ଆମ ଦେଶ ଭାରତବର୍ଷର ସ୍ପନ୍ଦନ, ଲୋକମାନଙ୍କର ଭାବନା ଏବଂ ଭାରତୀୟ ସଂସ୍କୃତିର ଏକ ଜୀବନ୍ତ ପ୍ରତିବିମ୍ବ। ସ୍ୱାଧୀନତାଠାରୁ ଆରମ୍ଭ କରି ଦେଶ ଗଠନ ପର୍ଯ୍ୟନ୍ତ, ଗ୍ରାମୀଣ ବିକାଶଠାରୁ ଆରମ୍ଭ କରି ନୂତନ ପ୍ରଯୁକ୍ତିର ପରିଚୟ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଆକାଶବାଣୀ ସବୁବେଳେ ଲୋକଙ୍କ ପାଖରେ ରହିଛି। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବର୍ଗଙ୍କ ପାଇଁ ବିଭିନ୍ନ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଛି। ଏହି ଆକାଶବାଣୀ ଯେତେବେଳେ ଦେଶ ଯୁଦ୍ଧର ସମ୍ମୁଖୀନ ହୁଏ, ଯେତେବେଳେ ଏକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୁଏ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ, ସେତେବେଳେ ଆକାଶବାଣୀ ଦକ୍ଷତାର ସହିତ ତାର କାର୍ଯ୍ୟ ସମ୍ପାଦନ କରି ସମାଜରେ ସ୍ଥିରତା ଆଣିପାରିଛି ଏବଂ ଶାନ୍ତି ପ୍ରତିଷ୍ଠା କରିପାରିଛି। ଆଜିର ଏହି ଡିଜିଟାଲ ଯୁଗରେ ମଧ୍ୟ ନିଜକୁ ସୀମିତ କରି ରଖିନାହିଁ, ସମୟ ସହିତ ନିଜକୁ ମଧ୍ୟ ପରିବର୍ତ୍ତିତ କରିଛି ଏବଂ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ନୂଆ ନୂଆ ଶ୍ରୋତାମାନଙ୍କ ସହିତ ଯୋଡ଼ି ନିରନ୍ତର ଭାବରେ ସେବା ଯୋଗାଇ ଆସିଛି। ସ୍ଥାନୀୟ ଭାଷା ସାହିତ୍ୟ ସଂସ୍କୃତିର ସଂରକ୍ଷଣ ସହିତ ପ୍ରଚାର ପ୍ରସାରରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତା ସହିତ ସ୍ଥାନୀୟ ଲୋକକଳା ଲୋକସଂସ୍କୃତି ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରି ଦେଶ ବିଦେଶରେ ମଧ୍ୟ ପରିଚିତ କରିବାର ଏକ ସୁଯୋଗ ସୃଷ୍ଟି କରିପାରିଛି ଆକାଶବାଣୀ।
1: କ୍ରିଷ୍ଣା ପଟେଲ ନିଜର ସଫଳତାର ଅନେକ ଶ୍ରେୟ ଆକାଶବାଣୀକୁ ପ୍ରଦାନ କରି କହନ୍ତି,
2: 90 ବର୍ଷ ଯେନ୍ ଆମର ପୁରଲା, ଏ 90 ବର୍ଷ ଭିତରେ ଆକାଶବାଣୀର ପ୍ରଡକ୍ସନ୍ ଥିଲା କାଳଜୟୀ ରଙ୍ଗବତୀ ଗୀତ ଜନ୍ମ ନେଲା ଆକାଶବାଣୀ ସମ୍ବଲପୁରରେ, ଆଉ ରଙ୍ଗବତୀର ଆନ୍ତୁଡ଼ି ଶାଳ ହେଉଛି ସମ୍ବଲପୁର ଆକାଶବାଣୀ। ସେତେବେଳେ ଯେନ୍ ମ୍ୟୁଜିସିଆନ୍ ଥିଲେ, ଯେନ୍ କଳାକାର ଥିଲେ, ସମସ୍ତଙ୍କର ଅବଦାନ ସିନା ରହିଛେ। ମୋର ଭବିଷ୍ୟତ ଲାଗି ସମସ୍ତଙ୍କୁ, କଳାକାରକୁ ମୋର ଅନୁରୋଧ ଯେ ଆମର ଯେନ୍ତା ଫ୍ୟୁଚରରେ ଆହୁରି ବଢ଼ିଆ ବଢ଼ିଆ ଗୀତ ସବୁ ବାହାର କରିବେ। ଆଜି ଯେନ୍ ମୁଁ ଷ୍ଟେଜରେ ମୁଁ ଠିଆ ହେଇଛେ, ପଦ୍ମଶ୍ରୀ ଲାଗେ, ପଦ୍ମଶ୍ରୀ ମୁଇଁ ନାଇଁ ପାଇ, ଆମର ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ପାଇଛେ, ମୁଇଁ ନାଇଁ ପାଇ, ମୁଁ ନିମିତ ମାତ୍ର, ମୁଁ ନାଇଁ ପାଇ।
1: ଜିତେନ୍ଦ୍ର ହରିପାଲ ଆକାଶବାଣୀର ନୂଆ ରୂପକୁ ଅନେକ ପ୍ରଶଂସା କରିଥିଲେ।
3: 90 ବର୍ଷ ରେଡିଓ ଷ୍ଟେସନ କେ ପୁରଲା, ହେଲେ ସମ୍ବଲପୁରୀ ଗୀତଟା ବୁଢ଼ା ନେଇ କି ବୁଢ଼ି ନାହିଁ। ଆଜି ରେଡିଓରେ ଅଫିସ କାମ ତ ସବୁ ଚାଲିଛେ, କିଛିଟା କାର୍ଯ୍ୟକ୍ରମ ହଉଛେ, କିନ୍ତୁ ତେବେ ବି ଆଜି ବି ସେ ରେଡିଓ ଫେର ଯୁବାବସ୍ଥାକେ ଫେରିଛେ FM ରୂପରେ।
1: ମିତ୍ରଭାନୁ ଗୌନ୍ତିଆ, ଆକାଶବାଣୀ ସମ୍ବଲପୁର ଲାଗି ଏ ଅଞ୍ଚଳର ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିଛି ବୋଲି ନିଜ ଅଭିଭାଷଣରେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ।
4: 1963 ଆକାଶବାଣୀ ଆମର ସ୍ଥାପନ ହେଲା, ସ୍ଥାପନ ହେଲା ଉତରୁ ଆକାଶବାଣୀ ସମ୍ବଲପୁର ଅଞ୍ଚଳର ଲୋକଗୀତ ପ୍ରଚାର କରୁଥିଲା, କମ୍ ଥିଲା ସେ ଗୀତ, ପ୍ରଚାର ସରିଗଲା ଆଉ ସେ ନି ପାଇଲା ଆରୁ ଗୀତ, ତେଣୁ ସେ ଗୋଟେ ସମସ୍ତଙ୍କୁ ଆହ୍ୱାନ କରଲା ଯେ ପଶ୍ଚିମ ଓଡ଼ିଶାର ଯେନ୍ କବିମାନେ ଗୀତ ଲେଖୁଛନ୍, ସମ୍ବଲପୁରରେ ଗୀତ ଲେଖୁନ୍। ଏଇଟା ଶୁଣିଲା ଉତରୁ ମୁଁ ସମ୍ବଲପୁରୀ ଆଡ଼କୁ ଆଇଲି, ମୁଁ ଓଡ଼ିଆରେ ଲେଖୁଥିଲି, ସମ୍ବଲପୁରରୁ ଆଇଲା ଉତରୁ ଗୀତି କବିତା ଲେଖିଲି ମୁଇଁ। ଆଉ 71-80 ଯାକ ସମ୍ବଲପୁରୀ ସାହିତ୍ୟର କି ଇତିହାସର କି ଗୀତର ଗୋଟେ ସେଟା ସୁନା ସମୟ ଥିଲା। ସେ ସମୟରେ ବହୁତ ଗୀତ ଜନ୍ମ ନେଇଛେ, ଯେନ୍ଟାକି ସେ ଭିତରେ ରଙ୍ଗବତୀ ଗୋଟିଏ 1977 ଜନ୍ମ ନେଲା ସେ, ଆଉ ତାର ସୁନା ଜୟନ୍ତୀ ପୁରୁଛେ 2027 ଆମର ରଙ୍ଗବତୀ ଗୀତର। ସେ କଥା ବି ମୁଁ ଆକାଶବାଣୀ କହୁଥିଲି, ଆକାଶବାଣୀ ବି ସେତିକି ବେଳେ ପାଳନ କରିଥିଲା। ଏନେ ପ୍ରଥମ କରି ଭାଇ ଜୁତିଆ ନାଟକଟା ଆକାଶବାଣୀ ରେକର୍ଡ଼ିଂ କରିଥିଲା, ଆଉ ସେଇଟା ସବୁବେଳେ ଆମର ଯେନ୍ ସୁରମାଲିକା ପ୍ରୋଗ୍ରାମ ହେଉଛି, ଶୃଙ୍ଗାର ରସଧର୍ମୀ ଗୀତ ସବୁ ଦେସନ୍। ଦିନ ମୁଁ ଚିନ୍ତା କଲି କାଇଁ କରି ସବୁବେଳେ ଶୃଙ୍ଗାର ହେବା, ଭାଇ ବହେନ ଗୀତ ତିନିଟା ଗାଉ, ଭାଇ ଗୋଟେ ଗାଉ, ବହେନ ଗୋଟେ ଗାଉ, ଭାଇ ବହେନ ଗାଇବେ। ଇ ଗୀତକୁ ଇନୁ ଆମର ଆକାଶବାଣୀନୁ ଶରତ ନାରାୟଣ ବେହେରା, ଆମର ମାନଭଞ୍ଜନ ହୋତା, କାର୍ତ୍ତିକ ସର ନାୟକ ଆଉ ପ୍ରଭୁତ ଧରିକିରି କୁଚିନ୍ଦା ଗଲେ, କୁଚିଣ୍ଡାର ଡାଗମୁଣାରେ।

0: ବସିକିରି ମୋତେ ଡାକିଲେ, ଆଜ୍ଞା ଇ ଗୀତ ତିନିଟାକେ ଆପଣ ଗୀତିନାଟ୍ୟ କରି ଦଉନ୍ ବୋଲିକିରି, ଯେନ୍ଟାକି ଭାଇଜୁତିଆ ଗୀତିନାଟ୍ୟର ଜନ୍ମ ହେଲା ଏବଂ ପ୍ରଥମ କରି ଭାଇଜୁତିଆ ଗୀତିନାଟ୍ୟ ଆମର ରେକର୍ଡିଂ ହେଲା ଆଉ ଆକାଶବାଣୀ ବହୁତ ମାନେ ଏଥିରେ ଯେ ବି ନାମ କମାଲା। ଆଜି ଗୋଟେ କଥା କହିବି, ଯଦି ଆକାଶବାଣୀ ସମ୍ବଲପୁର 1963 ମସିହାରେ ଜନ୍ମ ନି ନେଇଥିତା ବେଲେ ଆଜି ଆମେ ତିନିଟା ପଦ୍ମଶ୍ରୀ ନେଇ ପାଇଥିତୁ। ଏ ଗୀତ କେନୁ ଜନ୍ମ ନେଇଥିତା, ଏ ଗୀତ କିଏ ପ୍ରସାର କରିଥିତା, ଆମର ପ୍ରତିଭା ହେଇପାରେ, ମୁଇଁ ଭଲ ଗୋଟେ ସାହିତ୍ୟିକ ହେଇପାରେ, ଭଲ କଳାକାର ଅନ୍ୟମାନେ ହେଇପାରନ୍, ସୁଯୋଗ ଗୋଟେ ବି ଦରକାର ଅଛି। ଏ ସୁଯୋଗ ଦେଲା ଇଏ ସାହିତ୍ୟ ଆଗ୍କେ ବଢ଼ଲା। ଆକାଶବାଣୀ ଏଥିର୍ଲାଗି ନିଶ୍ଚିତ ଭାବରେ ପ୍ରଶଂସିତ। ଆକାଶବାଣୀ ସମ୍ବଲପୁରୀ ଭାଷାକେ ଆଗ୍କେ ବଢ଼ାବାକେ ଟହଙ୍କ ଦେଇଛେ ଏବଂ ସେତାର ଲାଗି ଆମର ରଙ୍ଗବତୀ ଗୀତ ପ୍ରସାର କରଲା ପରେ ପରେ ବି ଆକାଶବାଣୀ ଯେନ୍ ସମ୍ବଲପୁରୀ ଭାଷାକେ ଆଗ୍କେ ବଢ଼ାବାର ଗୋଟେ ଟହଙ୍କ ଦେଇଦେଲା। ସେଥିରେ ବହୁତ କଳାକାର, ବହୁତ ସାହିତ୍ୟିକ, ବହୁତ ଜନ୍ମ ନେଲେ ଆଉ ଆଗ୍କେ ବଢ଼ିଛେ।
1: ଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଆକାଶବାଣୀର ଉପଲବ୍ଧି ବୟାନ କରିଥିଲେ।
2: 90 ବର୍ଷର ଗୌରବମୟ ଯାତ୍ରାରେ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାମୂଳକ ଉନ୍ନତିରେ ଅପରିସୀମ ଭୂମିକା ନିଭାଇଛି। ଆରମ୍ଭରୁ ଆକାଶବାଣୀ ସମାଚାର, ସଙ୍ଗୀତ, ନାଟକ, କୃଷି ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶ୍ରେଣୀର ଲୋକଙ୍କୁ ସୂଚିତ ଓ ସଚେତନ କରିଆସୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଆକାଶବାଣୀ ଦେଶଭକ୍ତିର ସନ୍ଦେଶ ପ୍ରସାରଣ କରିଥିଲା ଏବଂ ସ୍ୱାଧୀନତା ପରେ ଜାତୀୟ ଏକତାକୁ ଶକ୍ତିଶାଳୀ ଭାବରେ ଅଗ୍ରଣୀ ହୋଇଥିଲା। ଏହା ଭାଷା ଓ ସଂସ୍କୃତିର ବିବିଧତାକୁ ରକ୍ଷା କରି ସମସ୍ତ ଅଞ୍ଚଳକୁ ଏକ ସୂତ୍ରରେ ବାନ୍ଧିଛି। ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ FM, ଡିଜିଟାଲ ପ୍ଲାଟଫର୍ମ ଓ ମୋବାଇଲ ଆପ୍ ମାଧ୍ୟମରେ ନବୀନତାକୁ ଅଙ୍ଗୀକାର କରିଛି। ଆକାଶବାଣୀର ଏହି 90 ବର୍ଷର ଯାତ୍ରା ଭାରତର ଉନ୍ନତି, ଐକ୍ୟ ଓ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତିଛବି। ଏହା ଆଗାମୀ ଦିନରେ ମଧ୍ୟ ସତ୍ୟ, ସଂସ୍କୃତି ଓ ଜ୍ଞାନର ପ୍ରଚାରକ ଭାବେ ନିରନ୍ତର ଅଗ୍ରସର ହେବ।
1: ଏହାପରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ କୈବର୍ତ୍ତ ସାହୁ ଏବଂ ପୁଷ୍ପାଞ୍ଜଳି ଦାସ।
3: ଶିକ୍ଷା, ସୂଚନା ଆର୍ ମନୋରଞ୍ଜନ ଇଟାକେ ନେଇକରି ଆକାଶବାଣୀ ସବୁବେଳେ କାର୍ଯ୍ୟକ୍ରମ ପ୍ରସାରଣ କରି ଆସିଛେ ଆର୍ ଆଗ୍କେ ବି କରୁଥିବା। ତ ଇ କଥାକେ ଆମେ କେମିତି ଭୁଲମୁ ନା କାଣ କହୁଛୁ ସୁରୁ ବାବୁ?
1: ପ୍ରଥମ ସଙ୍ଗୀତ ଗାନ କରିଥିଲେ ମିନତୀ ପାଣିଗ୍ରାହୀ। ଆକାଶବାଣୀର ପୁରୁଣା ଦିନର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ଗାଇଥିବା ମୁରଲୀରେ ମୁରଲିକେ ସୁରେ ସୁରେ ବଜା ଗୀତକୁ ମିନତୀ ପାଣିଗ୍ରାହୀ ଗାନ କରିଥିଲେ।

କମଳ କୁମାରୀ ବେହେରା ଗାଇଥିବା ତୁଇ ନୁରୁଥିଲୁ ନୁରି ନୁରି ମୁଇଁ ଶେଷେ ହେଲି ତୋର ମାଲିରେ, ଏହି ଗୀତକୁ ଲିପିକା ବିଭାର ଗାନ କରିଥିଲେ।

ଜିତେନ୍ଦ୍ର ହରିପାଲ ଗାଇଥିବା ସୁନାଗୁରି ବୋଉଲ କଷିରେ ତୋର ବିନେ ମୁଇଁ ବନା ଏ ଗୀତକୁ ଶତ୍ରୁଘ୍ନ ଲୁହା ପରିବେଷଣ କରି ପୁରୁଣା ଦିନର ସ୍ମୃତିକୁ ଉଜ୍ଜୀବିତ କରିବା ସହିତ ଶ୍ରୋତାଙ୍କ ମନକୁ ବିମୋହିତ କରିଥିଲେ।

ଏ ସମସ୍ତ ଗୀତକୁ ରତନ କୁମାର ପୂଜାହାରୀ ମଞ୍ଚରେ ସଙ୍ଗୀତ ପରିଚାଳନା କରିଥିଲେ। ତାଙ୍କ ସହିତ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ କୃଷ୍ଣଚନ୍ଦ୍ର ବାଗ, ମହେଶ କୁମାର ପଟେଲ, ସୋମନାଥ ଜାଲ, ସୁରେନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରଶାନ୍ତ ବେସନ। ବୁଦ୍ଧଦେବ ବୁଦୁଲା ଏବଂ ତାଙ୍କ ଦଳ କିଷାନ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।

0: ଉତ୍କୃଷ୍ଟମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆକାଶବାଣୀ ସମ୍ବଲପୁର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଆଜି ନିଜର ଗରିମାମୟ ଉପସ୍ଥିତି ଯୋଗୁଁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ଅଳଙ୍କୃତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ସୁନାମଧନ୍ୟ କଣ୍ଠଶିଳ୍ପୀ କୃଷ୍ଣା ପଟେଲ ଏବଂ ଜିତେନ୍ଦ୍ର ହରିପାଲ ମହୋଦୟଙ୍କୁ ଅକୁଣ୍ଠ ସାଧୁବାଦ। ପୁରୁଣା ଦିନର ଗୀତଗୁଡ଼ିକୁ ନୂତନ ରୂପରେ ସୁମଧୁର କଣ୍ଠରେ ପରଷି ଦେଇଥିବା ସମସ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଲିପିକା ବିଭାର, ଶତ୍ରୁଘ୍ନ ଲୋହା ଏବଂ ଗଗନ ବାଗ ତଥା ବାଦ୍ୟଯନ୍ତ୍ରରେ ସହାୟତା କରିଥିବା ପ୍ରତିଟି କଳାକାରକୁ ଅପାର ଶୁଭେଚ୍ଛା। ବୁଦ୍ଧଦେବ ବୁଦୁଲାଙ୍କ ଦ୍ୱାରା ପରିବେଷିତ କ୍ରିଷାନ ନୃତ୍ୟ, ଦୀପାଲୀ ଚୌଧୁରୀ ତଥା ସାଥୀଙ୍କ ଦ୍ୱାରା ପ୍ରଦର୍ଶିତ ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କ ମନମୋହିଥିବ। ଏହି ଦୁଇଟି ଦଳକୁ ସୁମନାଶ। ଆକାଶବାଣୀର ଭଣ୍ଡାରକୁ ସମୃଦ୍ଧ କରି ଦେଶ ବିଦେଶରେ ଆମର କଳା ସଂସ୍କୃତି ସାହିତ୍ୟକୁ ବିସ୍ତାର କରିଥିବା ଆମର ପ୍ରତିଟି ଲେଖକ, ପ୍ରଯୋଜକ, ସଙ୍ଗୀତ ସଂଯୋଜକ ତଥା ଯାନ୍ତ୍ରିକ ଅଧିକାରୀ, ଯେଉଁମାନଙ୍କ ଭିତରୁ କିଛି ଆଜି ପହଞ୍ଚି ପାରିନାହାନ୍ତି ଏବଂ ଯେଉଁମାନେ ପହଞ୍ଚିଛନ୍ତି, ସମସ୍ତଙ୍କୁ କୃତଜ୍ଞତା। ଆମ ସହ ସଦୟ ଯୋଡ଼ି ହୋଇଥିବା ଏବଂ ଆମର ମନୋବଳ ବଢ଼େଇଥିବା ସମସ୍ତ କଳାକାର, ଗୀତିକାର, ସଙ୍ଗୀତଜ୍ଞ, ନାଟ୍ୟକାର, କବି, ଲେଖକ, ଗବେଷକଙ୍କୁ ଧନ୍ୟବାଦ। ଆକାଶବାଣୀର ସବଳ ପରିଚୟ ଆମର ଉଦ୍ଘୋଷକ, ପ୍ରସାରଣ ସହାୟକଙ୍କୁ ପ୍ରଶଂସା ନକରି ରହିହେଉନି। ଆମର ଚାରିସ୍ତମ୍ଭ କାର୍ଯ୍ୟକ୍ରମ ବିଭାଗ, ଯାନ୍ତ୍ରିକ ବିଭାଗ, ସମ୍ବାଦ ବିଭାଗ ତଥା ପ୍ରଶାସନିକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଆନ୍ତରିକ ଧନ୍ୟବାଦ। ଆମର ଦିଗ୍ଦର୍ଶକ ମହାନିର୍ଦ୍ଦେଶକ ଆକାଶବାଣୀ ଦିଲ୍ଲୀ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଦାନ କରିଥିବା ଗୁରୁଦାୟିତ୍ୱ ପାଇଁ ଆମେ କୃତାର୍ଥ। କାର୍ଯ୍ୟକ୍ରମର ପୃଷ୍ଠପୋଷକ ଆକାଶବାଣୀ ସମ୍ବଲପୁରର ଅଭିଯାନ୍ତ୍ରିକୀ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ, କାର୍ଯ୍ୟକ୍ରମର ମଙ୍ଗୁଆଳ ବ୍ୟକ୍ତିଗତ ସହାୟକ କ୍ଷେତ୍ରମଣି ବିଭାର ତଥା କାର୍ଯ୍ୟକ୍ରମ ମୁଖ୍ୟ ଯେ ଅଦ୍ୟାବଧି ଦିଲ୍ଲୀ ଗସ୍ତରେ ଅଛନ୍ତି ମନୀଷ ଭଟ୍ଟାଚାର୍ଯ୍ୟ, ଯାହାଙ୍କ ମାର୍ଗଦର୍ଶନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମସ୍ତଙ୍କର ଅକ୍ଲାନ୍ତ ଶ୍ରମ ପାଇଁ ପୁଣି ଥରେ ଧନ୍ୟବାଦ। ସମ୍ବଲପୁର ଜିଲ୍ଲା ପ୍ରଶାସନ, ଆରକ୍ଷୀ ବିଭାଗ, ଅଗ୍ନିଶମ ବିଭାଗ, ଆମର ପ୍ରାୟୋଜକ, ପ୍ରିଣ୍ଟ ତଥା ଇଲେକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧିଙ୍କୁ ଶୁଭେଚ୍ଛା। ସର୍ବୋପରି ଯେଉଁମାନେ ଆମ ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି, ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। ସୀମିତ ପ୍ରସ୍ତୁତିରେ କାର୍ଯ୍ୟକ୍ରମ ନିର୍ବାହରେ କିଛି ତ୍ରୁଟି ରହିଯାଇଥିବ, ତାକୁ ଉଦାର ଚିତ୍ତରେ ମାର୍ଜନା କରିବା ହେବେ। ବହୁଜନ ହିତାୟ, ବହୁଜନ ସୁଖାୟର ମନ୍ତ୍ର ଗାଉଥିବା ଆକାଶବାଣୀ ଆପଣଙ୍କ ଅପେକ୍ଷାରେ। ନମସ୍କାର, ଜୁହାର।
1: ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ନୂଆ ନବେକୁ ସଫଳତାର ସହିତ ପରିଚାଳନା କରିବାରେ କ୍ଷେତ୍ରମଣି ବିଭାର, ସୁଶୀଲା ମିଞ୍ଜ, ଲଲିତା କେର୍କେଟା, ପ୍ରବୀଣ କୁମାର ଖାଡ଼ିଆ, ତପନ କୁମାର ପଟ୍ଟନାୟକ, ସତ୍ୟରଞ୍ଜନ ପଣ୍ଡା, ଅଭିଷେକ ମିଶ୍ର, ସୁସ୍ମିତା ଲାକ୍ରା, ପ୍ରିୟଙ୍କାରାଣୀ ପ୍ରିୟଦର୍ଶିନୀ ପ୍ରଧାନ, ନୀଲମ କଣ୍ଡୁଲନା, ପୁଷ୍ପିତା ସାହୁ, ସୀମାଞ୍ଜଳି ବେହେରା, ସୁଧାମୟୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ବୃନ୍ଦାବନ ସେଠୀ ଏବଂ ସୋମନାଥ ଜାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଯାହାଫଳରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।
2: ଆଜିର ବେତାର ବିବରଣୀକୁ ଏଇଠି ରଖୁଛୁ। ନମସ୍କାର।
3: ଶୁଣୁଥିଲେ ଆକାଶବାଣୀର ନବେବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟଠାରେ ଆକାଶବାଣୀ ସମ୍ବଲପୁର ଆନୁକୂଲ୍ୟରେ ଆୟୋଜିତ ଲୋକଗୀତ ଓ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନୂଆ ନବେର ବେତାର ବିବରଣୀ। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସୌଭାଗ୍ୟ କୁମାର ରଥ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। 1998 ମସିହାଥି ପୋଖରାନ୍ ହୋଇଥିବା ଦେଶର ପହିଲା ପରମାଣୁ ପରୀକ୍ଷଣ ହେଉଛି ଭାରତର ଅଟଲ ସଂକଳ୍ପର ପ୍ରତୀକ, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକ ଲାଗି ଆସିଥିବା ଚିଲି ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ପେରେଜ୍ ମେକୋନୋଙ୍କୁ ଭେଟିଛନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଦ୍ୱିପାକ୍ଷିକ ସହଯୋଗ ବିଷୟ କଲେ ଆଲୋଚନା। ଦେଶେ ବଡ଼ ବିଲେଇର ସଂରକ୍ଷଣ କେତେ ହକାବାର ଲାଗି ଆର୍ ଇଣ୍ଟରନ୍ୟାସନାଲ୍ ବିଗ୍ କ୍ୟାଟ୍ ଆଲାଏନ୍ସର ଉଦ୍ଦେଶ୍ୟକେ ଜୋର୍ ଦେବାର ଲାଗି 5 ବିଷୟବସ୍ତୁ ଭିତ୍ତିକ କାର୍ଯ୍ୟକ୍ରମ କରିବେ କେନ୍ଦ୍ର ସରକାର। ଧାନର ଏମ୍ଏସ୍ପି କ୍ୱିଣ୍ଟାଲ୍କୁ 72 ବଢ଼ାଇଲେ କେନ୍ଦ୍ର ସରକାର। 14 ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧିକି ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ମଧ୍ୟପ୍ରାଚ୍ୟ ସ୍ଥିତି ଲାଗି ତାଙ୍କର ସୁରକ୍ଷା ବାହିନୀ ଗାଡ଼ି ସଂଖ୍ୟାକେ 50% କମାବାର ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସିବିଏସ୍ଇ 12 କ୍ଲାସ୍ ବୋର୍ଡ ପରୀକ୍ଷାର୍ଥୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବେ ଜୁନ୍ 21 ତାରିଖ ଦିନ ହେବା ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ। ସକାଳ 9-11:30 ବଜେ ତକ 1 ପେପର ସହିତ ଉପରବେଳା 2-4:30 ତକ 2 ପେପର ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ସୂଚନା। ରାଜ୍ୟପାଳଙ୍କର କାର୍କେଟ୍ ଏତକର ବ୍ୟବହାର ହେବା ବିଦ୍ୟୁତ୍ ଚାଲିତ ଗାଡ଼ି। ଲୋକଭବନ ଛାତ ଉପରେ ହେବା 500 କିଲୋୱାଟ୍ର ସୋଲାର ବିଦ୍ୟୁତ୍ ଶକ୍ତି ଉତ୍ପାଦନ। ନାକର କବି ଆର୍ ଜ୍ଞାନପୀଠ ପୁରସ୍କାର ପାଇଥିବା ସଚିନ ରାଉତରାୟଙ୍କର ଜୟନ୍ତୀଥି ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ସାରା ରାଜ୍ୟର ଲୋକ। ବଲାଙ୍ଗୀର ଜିଲ୍ଲାର ବିଷ୍ଣୁ ମୁଣ୍ଡାନ ହେବା ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ। ମିନି ସଚିବାଳୟ ଢାଞ୍ଚାତି ହେବା 3 କୋଠା। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁଫାନଙ୍କର ହୋଇଛି ପରଲୋକ। ଝାରସୁଡ଼ା ଜିଲ୍ଲା କୁଲାବିରାନ ମୂଲ ହେଲା ରାଜ୍ୟର ପହିଲା ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ୍। ମହାଲିଆ 108 ଡିଜିଟାଲ୍ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଥିବା ଏହି ଏଟିଏମ୍କେ ଉଦ୍ଘାଟନ କରିଛନ୍ତି ଝାରସୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ହପ୍ତାଟି ଦେଶକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇଦାର ଉତ୍ତରାର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼େ 6:05 ଥି।
0: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବ୍ରହ୍ମାନନ୍ଦ ଭୋଇ ଓ ତାଙ୍କ ସାଥୀମାନେ।
2: ମହାପ୍ରଭୁ ଜଗତ ଭକ୍ତ ମାନଙ୍କର ସର୍ବବିଧ ମଙ୍ଗଳ କରନ୍ତୁ। ମହାବ୍ରହ୍ମ ମହିମା ଅଲେ ବିଶ୍ୱ ବ୍ରହ୍ମାଣ୍ଡରେ ଚାହୁ ମହାବ୍ରହ୍ମ ମହିମା ଅଲେ କଳି କାଳ କ୍ଷୟ ଯାଉ ସତ୍ୟ ଧର୍ମ ଉଦୟ ହଉ ମହାବ୍ରହ୍ମ ମହିମା ଅଲେ ଗୁରୁଙ୍କର ଭେକବାନାଟିଏ କରୁ ମହାବ୍ରହ୍ମ ମହିମା ଅଲେ ଶୂନ୍ୟ ପ୍ରଭୁ ବୁଝାମଣା କରନ୍ତୁ ମହାବ୍ରହ୍ମ ମହିମା ଅଲେ।

ଲୋକଗୀତର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣୁଥିଲେ, ପରିବେଷଣ କଲେ ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀମାନେ। ସାଥୀମାନେ ହେଲେ ହାଡୁ ସେଠ, ଅକ୍ଷୟ ବାଗ, ଚୂଡ଼ାମଣି ପଧାନ ଏବଂ ମେଘନାଥ ବାରିକ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ସଂକଳ୍ପ ଆମ ଜୀବନର ସେହି ଶକ୍ତି ଯାହା ଆମକୁ ସଫଳତାର ଦିଗରେ ଆଗକୁ ଆଣିଥାଏ। ଏହାସହ ଦୃଢ଼ ଇଚ୍ଛାଶକ୍ତି ଓ ଅତୁଟ ବିଶ୍ୱାସ ଥିଲେ ପ୍ରତ୍ୟେକ ସ୍ୱପ୍ନ ପୂର୍ଣ୍ଣ ହୋଇଥାଏ। ତାହେଲେ ଏହି ସୁନ୍ଦର ଚିନ୍ତାଧାରା ସହିତ ଆସନ୍ତୁ ଆରମ୍ଭ କରିବା ଆଜିର ସଂକଳ୍ପ କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଝାଙ୍କିବା ଆଜିର ଇତିହାସ ଦର୍ପଣରେ। ଆଜି ଭଳି 13 ମଇ 1905 ଭାରତର ପଞ୍ଚମ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲି ଅହମ୍ମଦଙ୍କ ଜନ୍ମ ହୋଇଥିଲା। 13 ମଇ 1952 ଭାରତୀୟ ସଂସଦର ରାଜ୍ୟସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। 13 ମଇ 1952 ପଣ୍ଡିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ହୋଇଥିଲେ। 13 ମଇ 1962 ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ପଦ ଗ୍ରହଣ କରିଥିଲେ। 13 ମଇ 1967 ଡକ୍ଟର ଜାକିର ହୁସେନ ଭାରତର ତୃତୀୟ ରାଷ୍ଟ୍ରପତି ଭାବେ ପଦ ଗ୍ରହଣ କରି ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ହୋଇଥିଲେ। 13 ମଇ 1998 ଦ୍ୱିତୀୟ ପୋଖରନ୍ ପରମାଣୁ ପରୀକ୍ଷା ପରେ ଆମେରିକା ଓ ଜାପାନ ଭାରତ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। 13 ମଇ 2010 ସମାଜସେବୀ ଇଲା ଭଟ୍ଟ ଜାପାନରେ ନିୱାନୋ ଶାନ୍ତି ପୁରସ୍କାର ପାଇଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କିଛିଟା ଐତିହାସିକ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇପାରିଥିବ। ତାହେଲେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର ସାଗର, କଣ୍ଠ ଦେଇଛନ୍ତି କିଶୋର କୁମାର, ଗୀତ ଜାଭେଦ ଅଖ୍ତର ଏବଂ ସଙ୍ଗୀତ ଆର୍ ଡି ବର୍ମନ।

ଥିଲେ ହେବ ନାହିଁ, ନିରନ୍ତର ପ୍ରଶିକ୍ଷଣ ମଧ୍ୟ ଜରୁରୀ। ଭଏସ୍ ଆର୍ଟିଷ୍ଟ ଭାବେ କରିୟର ସୁଯୋଗ, ପ୍ରଥମେ ରେଡିଓ ଓ ଆକାଶବାଣୀ। ଆକାଶବାଣୀ ଭାରତର ସବୁଠାରୁ ପୁରୁଣା ଓ ପ୍ରଭାବଶାଳୀ ରେଡିଓ ସଂସ୍ଥା। ଏଠାରେ ଆର୍ଜେ, ନ୍ୟୁଜ୍ ରିଡର, ଉପସ୍ଥାପକ ଏବଂ ନେରେଟର ଭାବେ କାମ କରିବାର ସୁଯୋଗ ରହିଛି। ଦ୍ୱିତୀୟ, ଟେଲିଭିଜନ ଓ ସିନେମା। ଅନେକ ଅଭିନେତାଙ୍କ ପାଇଁ ଡବିଂ କରିବାକୁ ଭଏସ୍ ଆର୍ଟିଷ୍ଟ ଆବଶ୍ୟକ ହୁଏ। ଓଡ଼ିଆ, ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ଡବିଂର ଚାହିଦା ବହୁତ ଅଧିକ। ତୃତୀୟ, ଡିଜିଟାଲ ମିଡିଆ। ୟୁଟ୍ୟୁବ, ଇନ୍ଷ୍ଟାଗ୍ରାମ ଓ ପୋଡ଼କାଷ୍ଟ ଭଳି ମାଧ୍ୟମରେ ଅନେକ ଯୁବକ ଓ ଯୁବତୀ ନିଜର କଣ୍ଠସ୍ୱର ଦ୍ୱାରା ଲୋକପ୍ରିୟ ହେଉଛନ୍ତି। ଚତୁର୍ଥ, ବିଜ୍ଞାପନ ଜଗତ। ଟିଭି ଓ ରେଡିଓ ବିଜ୍ଞାପନରେ ଆକର୍ଷଣୀୟ କଣ୍ଠସ୍ୱର ଅତ୍ୟନ୍ତ ଜରୁରୀ, ଏହି କ୍ଷେତ୍ରରେ ଭଲ ଆୟ ମଧ୍ୟ ରହିଛି। ପଞ୍ଚମ, ଅଡିଓ ବୁକ୍ ଓ ଇ ଲର୍ଣ୍ଣିଂ। ବର୍ତ୍ତମାନ ଅନ୍ଲାଇନ୍ ଶିକ୍ଷା ବଢ଼ିବା ସହିତ ଅଡିଓ ବୁକ୍ ଓ ଶିକ୍ଷାମୂଳକ ଭଏସ୍ ରେକର୍ଡିଂର ଚାହିଦା ବଢ଼ିଛି। ଭଏସ୍ ଆର୍ଟିଷ୍ଟ ହେବା ପାଇଁ କ'ଣ କରିବା ଆବଶ୍ୟକ? ପ୍ରଥମେ କଣ୍ଠସ୍ୱରର ଅଭ୍ୟାସ, ପ୍ରତିଦିନ ସମ୍ବାଦପତ୍ର ପଢ଼ିବା, କବିତା ପାଠ କରିବା ଓ ଉଚ୍ଚାରଣର ଅଭ୍ୟାସ କରିବା ଦରକାର। ଦ୍ୱିତୀୟ, ନିଜର ଭଏସ୍ ରେକର୍ଡ କରିବା, ମୋବାଇଲ କିମ୍ବା ମାଇକ୍ରୋଫୋନରେ ନିଜର କଣ୍ଠସ୍ୱର ରେକର୍ଡ କରି ଶୁଣିଲେ ଭୁଲ ଧରିପାରିବେ। ତୃତୀୟ, ଭଏସ୍ ଟ୍ରେନିଂ। କେତେକ ସଂସ୍ଥାରେ ଭଏସ୍ ଟ୍ରେନିଂ କୋର୍ସ ମିଳେ, ଏହାଦ୍ୱାରା ଉଚ୍ଚାରଣ, ଶ୍ୱାସ ନିୟନ୍ତ୍ରଣ ଓ ଅଭିନୟ ଆପଣମାନେ ଶିଖିପାରିବେ। ଚତୁର୍ଥ, ଭାଷାର ଦକ୍ଷତା। ଅଧିକ ଭାଷା ଜାଣିଲେ ଅଧିକ କାମର ସୁଯୋଗ ମିଳିଥାଏ। ପଞ୍ଚମ, ଅଡିସନ୍ ଦେବା। ରେଡିଓ ଷ୍ଟେସନ, ଡବିଂ ଷ୍ଟୁଡିଓ ଓ ମିଡିଆ ହାଉସରେ ନିୟମିତ ଅଡିସନ୍ ହୁଏ, ସେଥିରେ ଆପଣମାନେ ଭାଗ ନେବା ସହିତ ତାର ଅଡିସନ୍ ଦେଇପାରିବେ ଏବଂ ନିଜର ଭଏସ୍ ଆର୍ଟିଷ୍ଟର ପ୍ରମାଣ ମଧ୍ୟ ଆପଣ ସେହି ଅଡିସନ୍ ମାଧ୍ୟମରେ ଦେଇପାରିବେ। ଭଏସ୍ ଆର୍ଟିଷ୍ଟର ସମସ୍ୟା ଓ ଚ୍ୟାଲେଞ୍ଜ। ପ୍ରତ୍ୟେକ କ୍ଷେତ୍ରରେ ଯେପରି ସଫଳତା ପାଇଁ ପରିଶ୍ରମ ଆବଶ୍ୟକ, ଏହି କ୍ଷେତ୍ରରେ ମଧ୍ୟ କିଛି ସମସ୍ୟା ରହିଛି, ଯେପରି ପ୍ରାରମ୍ଭରେ କାମ ମିଳିବା କଷ୍ଟକର, ଅଧିକ ପ୍ରତିଯୋଗିତା, ନିୟମିତ ଅଭ୍ୟାସର ଆବଶ୍ୟକତା, କଣ୍ଠସ୍ୱରର ସୁରକ୍ଷା କରିବା, ସମୟ ସହିତ ନୂତନ ଶୈଳୀ ଶିଖିବା। କିନ୍ତୁ ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା ଏହି ସବୁ ସମସ୍ୟାକୁ ଜୟ କରାଯାଇପାରେ। ଭଏସ୍ ଆର୍ଟିଷ୍ଟ ପାଇଁ ଆବଶ୍ୟକ ଉପକରଣ। ଆଜିକାଲି ଘରେ ବସି ମଧ୍ୟ ଭଏସ୍ ରେକର୍ଡିଂ କରାଯାଇପାରେ, ସେଥିପାଇଁ କିଛି ଉପକରଣ ଆବଶ୍ୟକ ହୁଏ, ଯେପରି ଭଲ ମାଇକ୍ରୋଫୋନ୍ ଥିବା, ହେଡ଼ଫୋନ୍, ଲ୍ୟାପଟପ୍ କିମ୍ବା ମୋବାଇଲ, ରେକର୍ଡିଂ ସଫ୍ଟୱେର୍, ଶାନ୍ତ ପରିବେଶ। ଏହି ସାଧାରଣ ବ୍ୟବସ୍ଥାରେ ମଧ୍ୟ ଜଣେ ନୂତନ ଭଏସ୍ ଆର୍ଟିଷ୍ଟ ନିଜ କରିୟର ଆରମ୍ଭ କରିପାରିବେ। ଜଣେ ସଫଳ ଭଏସ୍ ଆର୍ଟିଷ୍ଟର ଗୁଣ କ'ଣ? ଜଣେ ସଫଳ ଭଏସ୍ ଆର୍ଟିଷ୍ଟ ସଦା ସମୟ ନିଷ୍ଠ ହୁଅନ୍ତି, ନୂତନ କିଛି ଶିଖନ୍ତି, ଶ୍ରୋତାଙ୍କ ରୁଚି ବୁଝନ୍ତି, ନିଜ କଣ୍ଠସ୍ୱରକୁ ସୁସ୍ଥ ରଖନ୍ତି, ଅନୁଶାସିତ ଓ ପରିଶ୍ରମୀ ହୁଅନ୍ତି। ଯୁବପିଢ଼ି ପାଇଁ ସୁଯୋଗ। ବର୍ତ୍ତମାନ ଯୁଗରେ ଡିଜିଟାଲ ମିଡିଆର ବିକାଶ ସହିତ ଯୁବପିଢ଼ି ପାଇଁ ଏହା ଏକ ଅତ୍ୟନ୍ତ ଭଲ କରିୟର ଅବସର ହୋଇପାରିଛି। ଅନେକ ଯୁବକ ଓ ଯୁବତୀ ନିଜ ଘରୁ ଅନ୍ଲାଇନ୍ ଭାବରେ ଭଏସ୍ ଓଭର କାମ କରି ଭଲ ଆୟ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏହି କ୍ଷେତ୍ରରେ ସୁଯୋଗ ବଢ଼ୁଛି। ଆକାଶବାଣୀ, ଲୋକାଲ ଟିଭି ଚ୍ୟାନେଲ, ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ଓଡ଼ିଆ ଭାଷାର କଣ୍ଟେଣ୍ଟର ଚାହିଦା ବହୁତ ବଢ଼ିଛି। ଭଏସ୍ ଆର୍ଟିଷ୍ଟ ଭାବେ ଆୟ। ଏହି କ୍ଷେତ୍ରରେ ଆୟ କାମ ଓ ଅନୁଭବ ଉପରେ ନିର୍ଭର କରେ। ନୂତନ ଭଏସ୍ ଆର୍ଟିଷ୍ଟମାନେ ଛୋଟ କାମରୁ ଆରମ୍ଭ କରନ୍ତି, କିନ୍ତୁ ଅନୁଭବ ବଢ଼ିବା ସହିତ ଆୟ ମଧ୍ୟ ବଢ଼େ। ବିଜ୍ଞାପନ, ଡବିଂ ଓ ଡିଜିଟାଲ ପ୍ରୋଜେକ୍ଟର ଭଲ ଆର୍ଥିକ ସୁଯୋଗ ରହିଛି। କେତେକ ଭଏସ୍ ଆର୍ଟିଷ୍ଟ ଫ୍ରିଲାନ୍ସ ଭାବେ କାମ କରନ୍ତି ଓ ଘରୁ ମଧ୍ୟ ଅନେକ ପ୍ରୋଜେକ୍ଟ କରିଥାନ୍ତି। କଣ୍ଠସ୍ୱରର ଯତ୍ନ। ଭଏସ୍ ଆର୍ଟିଷ୍ଟ ପାଇଁ କଣ୍ଠସ୍ୱର ହେଉଛି ସବୁଠାରୁ ବଡ଼ ସମ୍ପଦ, ସେଥିପାଇଁ କିଛି ଯତ୍ନ ନିଆବା ଆବଶ୍ୟକ। ଅଧିକା ଥଣ୍ଡା ପାଣି ନ ପିଇବା, ଧୂମପାନ ଓ ମଦ୍ୟପାନରୁ ଦୂରେ ରହିବା, ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ ଅଭ୍ୟାସ କରିବା, ଗଳାର ସୁରକ୍ଷା କରିବା, ସୁସ୍ଥ କଣ୍ଠସ୍ୱର ଥିଲେ ଭଲ ପରଫର୍ମାନ୍ସ ଦେବା ସମ୍ଭବ ହୁଏ। ଭବିଷ୍ୟତରେ ଭଏସ୍ ଆର୍ଟିଷ୍ଟ
ର ଭୂମିକା

0: କ'ଣ? ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ମିଡିଆ ବଢ଼ିବା ସହିତ ଭଏସ୍ ଆର୍ଟିଷ୍ଟର ଚାହିଦା ଆହୁରି ବଢ଼ିବ। ଅଡିଓ କଣ୍ଟେଣ୍ଟର ଲୋକପ୍ରିୟତା ବଢ଼ିଥିବାରୁ ଏହି କ୍ଷେତ୍ରରେ ଅନେକ ନୂତନ ସୁଯୋଗ ସୃଷ୍ଟି ହେଉଛି। ପୋଡ଼କାଷ୍ଟ, ଅଡିଓ ବୁକ୍, ଇ ଲର୍ଣ୍ଣିଂ ଓ ଡିଜିଟାଲ ବିଜ୍ଞାପନରେ ଭଏସ୍ ଆର୍ଟିଷ୍ଟର ଆବଶ୍ୟକତା ଦିନକୁ ଦିନ ବଢ଼ି ଚାଲିଛି। ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ଭଏସ୍ ଆର୍ଟିଷ୍ଟ ଭାବେ କରିୟର କେବଳ ଏକ ଚାକିରି ନୁହେଁ, ଏହା ଏକ କଳା ଯାହାଙ୍କ ପାଖରେ ସୁନ୍ଦର କଣ୍ଠସ୍ୱର, ଭାଷାର ଦକ୍ଷତା ଓ ପରିଶ୍ରମ କରିବାର ମନୋଭାବ ଅଛି, ସେମାନେ ଏହି କ୍ଷେତ୍ରରେ ନିଶ୍ଚୟ ସଫଳ ହୋଇପାରିବେ। ଆଜିର ଯୁବପିଢ଼ି ପାଇଁ ଏହା ଏକ ଉଜ୍ଜ୍ୱଳ ଓ ସମ୍ମାନଜନକ କରିୟର। ଆମ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଗକୁ ନେବାରେ ଭଏସ୍ ଆର୍ଟିଷ୍ଟମାନଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯୁବମାନେ ନିଜ ପ୍ରତିଭାକୁ ଚିହ୍ନଟ କରି ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା ଦରକାର। ପରିଶ୍ରମ, ଧୈର୍ଯ୍ୟ ଓ ନିୟମିତ ଅଭ୍ୟାସ ଦ୍ୱାରା ଜଣେ ସାଧାରଣ ଯୁବକ ମଧ୍ୟ ଜଣେ ସଫଳ ଭଏସ୍ ଆର୍ଟିଷ୍ଟ ହୋଇପାରିବେ। ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆଶା କରୁଛି ଆଲୋଚନାଟି ଆପଣମାନଙ୍କୁ ବେଶ ତଥ୍ୟ ଏବଂ ନୂତନ ପଥ ଦେଖାଇଥିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ରବ୍ନେ ବନାଦି ଯୋଡ଼ି, କଣ୍ଠ ଦେଇଛନ୍ତି ରୂପ କୁମାର ରାଥୋଡ଼, ଗୀତ ଜୟଦେବ ସାହାନୀ ଏବଂ ସଙ୍ଗୀତ ସଲିମ ସୁଲେମାନ।

ତାଙ୍କର ଜୀବନ ଥିଲା ଏକ ଶାନ୍ତ ନଦୀ ପରି, ଗଭୀର, ସ୍ଥିର ଓ ଅବିରତ। ତାଙ୍କ ଜୀବନ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ମହାନତା କେବଳ ପଦବୀରେ ନୁହେଁ, ମହାନତା ରହିଛି ନିଷ୍ଠା, ସଂଘର୍ଷ ଓ ସେବାରେ। ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କୁ ପ୍ରଣାମ ଜଣାଇବା ଏବଂ ତାଙ୍କର ଆଦର୍ଶକୁ ଆମ ଜୀବନରେ ଅନୁସରଣ କରିବା। ଏହା ଥିଲା ଫକୀରୁଦ୍ଦିନ ଅଲି ଅହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଏକ ସଂକ୍ଷେପରେ ଆଲୋଚନା। ଆଶା କରୁଛି ଆପଣମାନଙ୍କୁ ଏହା ନିଶ୍ଚୟ ଭଲ ଲାଗିଥିବ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର କଭି କଭି, କଣ୍ଠ ଦେଇଛନ୍ତି ମୁକେଶ, ଗୀତ ସାହିର ଏବଂ ସଙ୍ଗୀତ ଖୟାମ।

0: ତାରିଣୀ ବୈଠକ ଅନ୍ଲାଇନ୍ ଉଷୋ ବିକ୍ରିକେ ବିରୋଧ କରିକିରି ଏବା 20 ତାରିଖ ନୁ ବନ୍ଦ ରହିବା ରାଜ୍ୟର ସବୁ ଉଷୋ ଦୁକାନ ୟୁସିଡିଏର ସୂଚନା ବିଷ୍ଣୁ ମୁଣ୍ଡାନୁ ହେବା ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟର ନୂଆ 3 ମହଲା କୋଠା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁବ ଖାନଙ୍କର 78 ବଛର ବୟସ୍ତି ହୋଇଛି ପରଲୋକ ଝାରସୁଗୁଡ଼ା ଜିଲ୍ଲା କୁଲାବିରାନୁ ଲୋକାର୍ପିତ ହେଲା ରାଜ୍ୟର ପହିଲା ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ୍ ମାହାଲିଆ ମିଲ୍ବା 108 ପ୍ରକାର ଡିଜିଟାଲ୍ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଆଇପିଏଲ୍ କ୍ରିକେଟ୍ଥି ଆଜିର ମ୍ୟାଚ୍ ଖେଳିବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆର୍ କୋଲକାତା ନାଇଟ୍ ରାଇଡର୍ସ ଏହି ହପ୍ତାଥି ଦେଶକେ ପହଞ୍ଚିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ପାଣିପାଗ ବିଭାଗର ସୂଚନା ଏଚ୍ନିର ମୁଖ୍ୟ ଖବର ହିଁ ନଶେଷ ହେଲା ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲଘୁସଙ୍ଗୀତ, 6:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଉଜ୍ଜଳ ଆମ ଦେଶ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣ ପଟେଲ। ରାତି 8:15 ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ, 8:30 ଶାସ୍ତ୍ରୀୟ ସଙ୍ଗୀତରେ ସୀତାରବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ କାର୍ତ୍ତିକ କୁମାର। ରାତି 9:15 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ, 9:30 ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଏସୋସିଏସନ ସମ୍ବଲପୁରର କଳାକାରମାନେ। ରାତି 10:30 ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନ ପ୍ରଫୁଲ୍ଲ କୁମାର ମାଝୀ। 7:10 ସ୍ୱାସ୍ଥ୍ୟ ସୂଚନାରେ ରହିଛି କୁକୁର କାମୁଡ଼ିଲେ କ'ଣ କରିବେ, ଏ ବିଷୟରେ କହିବେ ଡକ୍ଟର ଲକ୍ଷ୍ମୀକାନ୍ତ ଦାସ। 7:35 ଗଙ୍ଗାଧର ସଙ୍ଗୀତରେ ତପସ୍ୱିନୀ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ରଚନା ଉପସ୍ଥାପନ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କମଳ କୁମାରୀ ବେହେରା। 8:30 ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରାଙ୍କର କଣ୍ଠରେ ସମ୍ବଲପୁରୀ ଗୀତ। ସୁଗମ ସଙ୍ଗୀତ 8:45 କଣ୍ଠଶିଳ୍ପୀ ହେଲେ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟି ଗୀତଟି। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ହେଲେ ଶ୍ୟାମସୁନ୍ଦର ସାହୁ, ବିଳାସିନୀ ମହାପାତ୍ର ଏବଂ ତୁଳାରାମ କଲେ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତୁଳାରାମ କଲେତ ଏବଂ ଉଷାରଣୀ ପାରି। 1:20 ଘର ସଂସାର କାର୍ଯ୍ୟକ୍ରମରେ ରହିଛି ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ ବିଷୟରେ କହିବେ ଜ୍ୟୋତ୍ସ୍ନାରାଣୀ ଦଳ ବେହେରା। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ଏଥର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସଙ୍ଗୀତ ପରିଚାଳନା କରିଛନ୍ତି ବିଭୂତି ଭୂଷଣ। ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ଗୀତ ରଚନା ନିଜାମ।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସଙ୍ଗୀତ ପରିଚାଳନା ବିଭୂତି ଭୂଷଣ। ଏଥିରୁ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ନିର୍ମଳ ନାୟକ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ, ସକାଳୁ ଯେତେବେଳେ ଭୋର ଉଠୁଛୁ।

0: ସେତେବେଳ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
1: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ,
0: ଆଜ୍ଞା,
1: ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
0: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେ ସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ।
1: ଆଜ୍ଞା,
0: ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣୀ ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ ଆମେ।
1: ଆପଣ ଦିଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
0: ଆମେ ଯେତେବେଳେ ଗାଡି ଆସୁଛି,
1: ଗାଡି କୋଉଠୁ ଆସୁଛି?
0: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି,
1: ଆଜ୍ଞା,
0: ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
1: ମ୍ୟାଡମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
0: ତାହା ତ ଗୀତ ବାଜୁଛି।
1: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
0: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
1: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
0: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
1: ଯାହା ହଉ ମ୍ୟାଡମ, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡି ଆସୁଛି କହୁଛନ୍ତି, ସେ ଗାଡି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଲିଜାମୟୀ ଦାସ,
0: ଆଜ୍ଞା,
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀ, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ ତାକୁ? କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ ଅଳିଆ କୁଣ୍ଡରେ ପକେଇ?
1: ହଁ ସାର୍, ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡାମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡାମ?
1: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆ ମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡାମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମା ଘରଟା ହଉଛି ଗାଁ ଗହଳି, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଡ଼ି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦା ଥି ଶୁକାଟା ଶୁକା ଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ନି ଦେଇ ପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆସୁଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ ଟେବୁଲ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୋଟେ କରିକରି ନିଜେ ନିଜେ ବି ସଫା ସୁତରା, ପରେ ସିନ ମ୍ୟୁନିସିପାଲିଟିରୁ ଏଟା ଦେଇଛନ୍, ଆମେ ତ ତାର ଆଗରୁ ବି ସଫା ସୁତରା ରହୁଛି, ଯେତେ ଘର ଦ୍ୱାରା ଯେତେ ସଫା ସୁତରା ରହୁ, ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍, ସେମାନେ ବି ବୁଝିପାରିଲେ ନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ ଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି, ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ୍ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: ଖରିଫ୍ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେଁ ଜିତନେ ଭି ଖରିଫ୍ କେ କ୍ରପ୍ସ ହୈ ଉନ ସବ୍ ମେଁ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 260,000 କରୋଡ଼ ରୁପେ କିସାନୋଁ କୋ ପେ ଆଉଟ୍ ଜାଏଗା ଇସ୍ ପୁରେ ଫୈସଲେ ସେ ଔର ଇସ୍ ସାଲ କା ଆନୁଆଲ ଖରିଫ୍ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ୍ ଟନ୍ LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3 ଲକ୍ଷ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିଭିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ଭଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19 ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ଭଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88%ରୁ ଉର୍ଦ୍ଧ୍ୱ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ 85%ରୁ ଉର୍ଦ୍ଧ୍ୱ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ

0: ପରୀକ୍ଷା ଫଳ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥୀ ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଷ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bscodisha.nic.in ରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ଼ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀବନ୍ଧ ଓ ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ ଓ ମାରାଥନ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମ୍ରୁ ମାରାଥନ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ ଯାତାୟତ ଉପରେ ପ୍ରତିବନ୍ଧକ ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ଗଣପରିବହନକୁ ପ୍ରୋହାହନ ଦେବା ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷକରି କାର୍ଯ୍ୟକାରୀ କରାଯାଇଛି 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି ଇନ୍ଧନ ସୀମା ନିର୍ଦ୍ଧାରଣ ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋହାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ରନ୍ଧନ ପାଇଁ ଆବଶ୍ୟକ ତେଲ ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରାଯାଉଛି ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି କୋରିଆ କାମ୍ବୋଡ଼ିଆ ଲାଓପିଡିଆର ମାଲେସିଆ ଫିଲିପାଇନ୍ସ ଥାଇଲାଣ୍ଡ ଭିଏତନାମ ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ ସିଙ୍ଗାପୁର କାମ୍ବୋଡ଼ିଆ ମାଲେସିଆ ଶ୍ରୀଲଙ୍କା ଥାଇଲାଣ୍ଡ ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋହାହନ ପ୍ରଦାନ କରାଯାଇଛି ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବାବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ଇଜିପ୍ଟ ଇଣ୍ଡୋନେସିଆ ମାଲେସିଆ କୋରିଆ ପାନାମା ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବାବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ୍ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରାଯାଉଛି ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ନେଦରଲ୍ୟାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି ଫ୍ରାନ୍ସ ବ୍ରିଟେନ୍ ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋହାହନ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀକୁ ଆପଣେଇବାର ଆବଶ୍ୟକତା ପଡ଼ୁଛି ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ମିଳିମିଶି ଏ ଦିଗରେ ପ୍ରୟାସ କରାନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ ବରଂ ଭବିଷ୍ୟତ ରୂପରେଖ ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ
1: ଶେଷ ହେଲା ଆଜିର ପ୍ରସଙ୍ଗ
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। 2026-27 ଖରିଫ ଋତୁ ଲାଗି 14 ଫସଲର ଏମ୍ଏସ୍ପି ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଇନ୍ଧନ ବ୍ୟବହାର କମାବା ଲାଗି ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାଟି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର। ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବା ଗାଡ଼ି ସଂଖ୍ୟାକେ ଅଧା କଲେ ମୁଖ୍ୟମନ୍ତ୍ରୀ। ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 12 ଶ୍ରେଣୀ ପରୀକ୍ଷା ଫଳ। ଆଉ କାଲବୈଶାଖୀର ପ୍ରଭାବଟି ଚଡ଼କ ମାରିକରି ବର୍ଷା ହେବ ବୋଲି 24 ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି 2026-27 ଖରିଫ ଋତୁ ଲାଗି 14 ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପିକେ ବଢ଼ାବାର ଲାଗି ମଞ୍ଜୁରୀ ମିଳିଛେ। ଚାଷୀମାନଙ୍କୁ ଇତାର ଜରିଏ ଦରବମାନଙ୍କର ଠିକ୍ ଦାମ୍ ମିଳିପାରବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍।
1: किसानों को अपने श्रम का उचित मूल्य मिल सके और कम से कम 50% मुनाफा मिल सके, इसलिए खेती की जो कीमत आती है उस कॉस्ट के ऊपर लागत जो आती है उस लागत के ऊपर 50% का प्रॉफिट जोड़ के एमएसपी का निर्धारण करने का 2019 में फैसला माननीय प्रधानमंत्री जी ने लिया था। उस फैसले के अनुसार लगातार खरीफ हो रबी हो कॉस्ट प्लस 50% प्रॉफिट इक्वल्स एमएसपी, उस तरीके से इसका सारा फैसला लिया गया। तो आज के खरीफ के लिए जो फैसला लिया गया उसमें कॉस्ट प्लस 50% या 50 से अधिक।
0: गला बछर तुलना थी सूर्यमुखी बिहन रो एमएसपी 662 टका प्रति क्विंटल बढ़ी छे। इतार सहित कपा 557 टका, नाइजर सीड 515 टका आ राइस 500 टका प्रति क्विंटल बढ़ी छे। केंद्र कैबिनेट रो ई निष्पत्ति गुडे जुगांतकारी पदक्षेप आ ई कल्याण पर निष्पत्ति लगी ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନତି ସବୁ ଜରୁରୀ ସୁରକ୍ଷା ବ୍ୟବସ୍ଥାଟି ବ୍ୟବହାର ହେଉଥିବା ଗାଡ଼ି ମଟର ସଂଖ୍ୟାକେ କମ୍ କରିଛନ୍। ଗଲା ଗୁଜରାଟ ଆଉ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ଗାଡ଼ି ସଂଖ୍ୟାକେ କମ୍ କରାଯାଇଥିଲା। ପଶ୍ଚିମ ଏସିଆନ ଯୁଦ୍ଧ ସ୍ଥିତି ଲାଗି ଦେଖାଦେଇଥିବା ପେଟ୍ରୋଲିୟମ୍ ଇନ୍ଧନ ଉପରେ ନିର୍ଭରଶୀଳତାକେ କମ୍ କରବାର ଆଉ ପରିବେଶ ଅନୁକୂଳ ବିକଳ୍ପ ଅପ୍ନାବା ଲାଗି ସାତ ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରବାରକେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମଟି ବିଦ୍ୟୁତ୍ ଚାଳିତ ଗାଡ଼ି ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଲ୍ ସୁରକ୍ଷା ବ୍ୟବସ୍ଥାରେ ଗାଡ଼ି ମଟର ସଂଖ୍ୟା 50% କମ୍ କରିଛନ୍। ପଶ୍ଚିମ ଏସିଆ ପରିସ୍ଥିତି ଲାଗି ସାରା ପୃଥିବୀ ଦେଖାଦେଇଥିବା ତେଲ ସଂକଟକେ ନଜରଟି ରଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନକେ ସମ୍ମାନ ଜଣାବାର ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଜର ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବା ଗାଡ଼ିମାନଙ୍କୁ କମ୍ କରିକରି ଅଧା କରିଦେଇଛନ୍। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବ୍ୟକ୍ତିଗତ ଗାଡ଼ି କମ୍ କରିକରି ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଧିକା ବ୍ୟବହାର କରବାରକେ ପରାମର୍ଶ ଦେଇଛନ୍। ଦରକାରୀ ସ୍ଥଳେ ଗାଡ଼ି ବ୍ୟବହାର, ସୁନା ଘିନ୍ବାର ଆଉ

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824,00,000 ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର୍ କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହେ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋଁ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824,00,000 ମେଟ୍ରିକ ଟନ ଏଲ୍ଏମ୍ଟି।
1: 2014-15 2025-26 ଅବଧି ମଧ୍ୟରେ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। नीट यूजी 2026 प्रवेशिका परीक्षा रे अनियमितता एवं प्रश्नपत्र प्रकट मामलें केन्द्रीय तदंत ब्यूरो सीबीआई पांच जन अभियुक्त को आज गिरफ करिछि। अभियुक्त मानक मध्यरे जयपुर रो तीन जन, गुरुग्राम रो जने एवं नासिक रो जने थिबा बेले अनेक संदिग्ध व्यक्ति को पचरा उचरा करा जाउछि। देशर विभिन्न स्थान रे सीबीआई पक्षरु तलाशी जारी रहिछि। तलाशी एवं गिरफ्तारी समय रे मोबाइल फोन समेत अनेक सामग्री एवं इलेक्ट्रॉनिक उपकरण जब्त करा जाइछि। सीबीआई राजस्थान स्वतंत्र ऑपरेशन ग्रुप एसओजी सह समन्वय रखी यही मामला रे प्राथमिक तदंत आरंभ करथिला। मेडिकल कॉलेज गुड़िक स्नातक पाठ्यक्रम प्रवेश चलित मास 3 तारीख रे अनुष्ठित नीट यूजी 2026 प्रवेशिका परीक्षा रे प्रश्नपत्र प्रघट अभियोग

0: କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ପହଞ୍ଚବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପଭି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ ବାଏବ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ୍ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁ ସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପଭି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପଭି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ, ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ୍ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା, ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ, ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ, ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅକ୍ଷୟ ତୃତୀୟ ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମା'ଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
3: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ। ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି, ଯେଉଁଟାକି ପୁରାଣରେ ବର୍ଣ୍ଣିତ, ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି। ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
2: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
4: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି। ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରୋସେସ୍ ଆମେ ଗତ ଦେଢ଼ ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି। ଯେଉଁ ପ୍ରୋସେସ୍ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତଙ୍କ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦି ହୋଇଥିଲା, 22 ଜଣ ପୁରୋହିତ ଆସିଥିଲେ, ବେଦିର ସମସ୍ତ ସରଞ୍ଜାମ ହୋଇଥିଲା।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1618 ମାମଲାର ଫଇସଲା କରାଯାଇ 1,23,85,799 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।

0: ଆମର୍ ଦିହିଟା ଯେନ୍ ଖରାପ ହଉଥିଲା ତା ସେତୁ ବର୍ତ୍ତିବାର୍ ଲାଗି ଆମର୍ ଚାଷୀମାନେ ଇହାଦେ ଜୈବିକ ଚାଷ୍କେ ଅପନେଇଛନ୍। ତ ଏନ୍ତା ଗୁଟେ ଜୈବିକ ଚାଷୀ ଯିଏକି ସଫଲ ଚାଷୀ ଆନ୍, ତାଙ୍କର୍ ନାଁ ହଉଛେ ପୁଷ୍ପରଞ୍ଜନ ସାହୁ। ତ ସେ ସିରିଗିଡ଼ା ଗାଁନୁ ଅଛନ୍, ଆଉ ତାଙ୍କର୍ ମାନେ ଥାନା ହଉଛେ ସହେଲା, ଆଉ ଜିଲ୍ଲା ବରଗଡ଼ରୁ ଆନ୍। ଆମେ ତାଙ୍କୁ ପଚରାମା ଯେ ସେ କେନ୍ ହିସାବେ ଚାଷ୍ବାସ୍ କରୁଛନ୍, ଜୈବିକ ଚାଷ୍ କରିକିରି କେନ୍ତା କରି ଗୁଟେ ସଫଲ ଚାଷୀ ହେଇପାରିଛନ୍, ତାଙ୍କୁ ପଚରାମା ଚାଲୁନ୍। ଆଜ୍ଞା, ଆପଣଙ୍କୁ ବୈଠକିକେ ସ୍ୱାଗତ ଜନାଉଛୁଁ, ଜୁହାର। ତ ପହିଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁଁ ଯେ ଏଇ ଯେନ୍ ଜୈବିକ ଚାଷ୍ କରବାରଟା, ଯେନ୍ ସଫଲ ଚାଷୀ ଆପଣ ଆଉ ଜୈବିକ ଚାଷ୍ କରୁଛନ୍, ତ ଜୈବିକ ଚାଷ୍ କେଁଥିର୍ ଲାଗି କରବାର୍ ଲାଗି ଟିକେ ଆଗ୍ରହ ପ୍ରକାଶ କଲେ ସେଟା ଟିକେ କହୁନ୍।
1: ଆଜ୍ଞା, ନମସ୍କାର। ଆମର କଥା ଯେ ଶୁଣି ପାରୁଥିବାର ଭାଇ ବନ୍ଧୁ ଭାଇ ବହିନ ମାନଙ୍କ ସମୟକୁ ଜୁହାର। ମତେ ଏଠି ସଫଲ ଚାଷୀ ଜୈବିକ ଚାଷୀ ବୋଲିକିରି ଡାକିକିରି ଏ ଜାଗାରେ ମୋର କଥା କହିବାର ଲାଗି ସୁବିଧା ଦେଖିବାର ଲାଗି ମୁଁ ସମୟକୁ ଜୁହାର କରିଛେ, ଧନ୍ୟବାଦ ଦଉଛେ। ମୁଇଁ 2013 ପୂର୍ବରୁ ଖୁବ ଜୋର ସାର ମହରା ଦେଇକିରି ଚାଷ କରୁଥିଲି, ଯେନ୍ଟାକି ଦିନେ ଲାଗିଲା ଯେ ସକାଳ ବେଲି ଉଷ ମାରବାରଟା ମହରା ମାରବାରଟା ସମୟ ମତେ କମ ପଡୁଥିଲା ବୋଲିକିରି ବେଲ ବେଲେ ଉପର ବେଲି ମହରା ମାରୁଥିଲି। ବେଲେ ଆମର ଜଣେ ବନ୍ଧୁ କହିଲେ ଯେ ଏଟା କାଣ କରୁଛ ବୋଲି, ଯେ ମୁଇଁ ତାକୁ କହିଲି ମହରା ମାରୁଛେ, ଧାନ ମହରା ମାରୁଛେ, ତ କେତେ ଦିନ ଆମେ କରବ ତ ମାନେ ଯେନ୍ଟାକି ଉଷ ବୋଲିକିରି ଆମେ ଭାବୁଛୁ ମହରା ସେଟା ବୋଲି ଯେନ୍ କହିଲେ ଇ କଥା ମୋର ମୁଡ଼କେ ଢୁକଲା ଯେ ଇ କବାର ଟିକେ ଠିକ ନାଇଁ ହବାର, ଆଉ ଇନ୍ଦା କଥା ମୋର ମନ ଭିତରେ ଆସୁଥାଏ ଯେ କାଣ ଦୁସରା କିଛି ବିକଳ୍ପ ଅଛେ କେ ବୋଲିକିରି ଚିନ୍ତା ହେଲା ମୁଣେ। ଆଉ ରାଜୀବ ଦୀକ୍ଷିତର ଗୋଟେ ବ୍ୟାଖ୍ୟାନ ଶୁଣିଲି, ଆମର ଇନ୍ଦା ଫୋନ ରେକର୍ଡିଂ ହେଇଥିଲା ଟା, ବିଷ ମୁକ୍ତ ଖେତି ସମୃଦ୍ଧ କିସାନ ବୋଲିକିରି, ଆଉ ସେ କଥା ଶୁଣିଲା ପରେ ମତେ ଏତେ ପ୍ରଭାବିତ କଲା ସେ କଥା ଯେ ଯଦି ମନୁଷ୍ୟ ଜୀବନ ବଞ୍ଚିବାର ଅଛେ ବେଲେ ଏଇଟା ହିଁ ଗୋଟେ ବାଟ ଅଛେ ବାଗି ଲାଗିଲା ମତେ। ବେଲେ ସେ କଥା ଶୁଣି ନେଲା ପରେ ଏଇଟା ହିଁ କର୍ମୀ ବୋଲିକିରି ମୁଁ ମୋର ମନ ଭିତରେ ନିଷ୍ପତ୍ତି ନେଇଗଲି, ଆଉ ମୋର ପାଖରେ ସେ ସମୟକେ ଗାଈ ବଲଦ ନାହିଁ। ତାର ସତ୍ତ୍ୱେ ବି ସେ ବ୍ୟାଖ୍ୟାନ ଶୁଣୁଥିଲି ରାଜୀବ ଦୀକ୍ଷିତର 2013 ମସିହାରେ, ବୋଲେ ମୁଁ ମନ ଭିତରେ ଭାବୁଥିଲି ଯେ କାହାର ଘର ନୁ ଗାଈର ପରିସ୍ରା ଆନମି ଖଦ ଆନମି ଆଉ ଏଇଟା କର୍ମି ଇ ଶୁଣୁଥିବାରେ ଭାବୁଥିଲି, ଆଉ ସେ ଭାବତେ ଭାବତେ ଯେନ୍ ଦିନ ଶୁଣିଲି କି 2013 ଆର ଦିନରୁ ହିଁ ଆରମ୍ଭ କରିନେଲେ, ଯେନ୍ତାକି ମୁଁ ସଂକଳ୍ପ ନେଇଥିଲି, ଆଉ ମୋର କାକା ଘରଟେ ଯତୀନ୍ଦ୍ର ସାହୁ ତାଙ୍କର ଘର ନୁ ମୁଇଁ ଗୋମୂତ୍ର ସଂଗ୍ରହ କରିକିରି ଆନୁଥିଲି ଆଉ ଆରମ୍ଭ କରିଥିଲି 2013। ଆଉ 6 ମାସ ଖଣ୍ଡେ ଗଲା କି ଆମର ମହାରାଷ୍ଟ୍ରର ଯେନ୍ ବୈଜ୍ଞାନିକ ସୁଭାଷ ପାଲେକରଙ୍କୁ ଆମର ବରଗଡ଼ କୃଷକ ସଂଗଠନ ଜରିଆରେ ଡକା ହେଲା ଚକରକେନ୍ ଛକ ପାଖେ ବାଲଗୋପାଳ ଗୋଶାଲା ଯେ, ଆଉ ସେ ଜାଗାରେ 5 ଦିନର ଟ୍ରେନିଂ ଶିବିର ଥିଲା, ଆଉ ସେଇ ଶିବିରରେ ମୁଁ ଭାଗ ନେଇଥିଲି। ସେଇନୁ ଟ୍ରେନିଂ ନେଲା ପରେ ଯେ ମତେ କନଫର୍ମ ହେଇଗଲି ମୁଇଁ ଯେ ଏଇଟା ହିଁ ଗୋଟେ ଜୀବନ ଜିଇବାର ବାଟ ଅଛେ, ବାକି ତ ସବୁ ଷଡ଼ଯନ୍ତ୍ରର ଭାଗ ହେ, ଯେନ୍ଟାକି ସାର ଉଷ ବୋଲୁଛୁ ଉଷ ନୁହେଁ ସେଟା ମହରା ହେ, ବିଷମୁକ୍ତ ଖେତି ସମୃଦ୍ଧ କିସାନ। ରାଜୀବ ଦୀକ୍ଷିତର ଶୁଣିଲା ପରେ ମତେ ଲାଗିଲା ଯେ 72,000 ଚାଷୀ ଗୋଟେ ବର୍ଷରେ ମରି ଯାଉଛନ୍, ଉଷ ମାରୁଥିଲା ସମୟରେ ଚାଷୀମାନେ ମରି ଯାଉଛନ୍, ବେଲେ ବର୍ଷେ 6 ମାସ କି 2 ବରଷ ପରେ ମୁଇଁ ବି ଏନ୍ତା ଉଷ ମାରି ମାରିକିରି ମରି ଯିବି ବାଗି ଲାଗିଲା ଯେତେବେଳେ ଏ ପଦକ୍ଷେପଟା ମୁଇଁ ନେଲି। ଆଉ ସେହି ବାଲଗୋପାଳ ଗୋଶାଳାରେ 5 ଦିନ ଟ୍ରେନିଂ ନେଲା ପରେ ମୁଇଁ ଆରମ୍ଭ କଲି ଯୋଡେ ଗିର ଗାଏ ଘିନି ଆଣିକିରି, ତାଙ୍କର ବାଛୁରୀ ଯୋଡେ ଘିନିକିରି ଆଣିଲୁ 16,000 ଲେଖା 32,000 କେ ଦୀପ, ଆଉ ତାଙ୍କର ତ୍ରରୁ ଖତ କେ ନେଇକିରି ଆରମ୍ଭ କଲୁ ଯେନ୍ ପଦ୍ଧତିରେ ସେ ଆମକୁ ଶିକ୍ଷା ଦେଇଥିଲେ। ଏଇ ଯେନ୍ ବଜାରଟା ଆରମ୍ଭ ହେଲା ମାନେ ଆମର କେତେଟା ଚାଷୀ ଅଛନ୍ ବରଗଡ଼ ଜିଲ୍ଲାରେ ଆଖେପାଖେ, ଏଇ ଯେନ୍ ଉତ୍ପାଦନ ହେଲା ଜିନିଷ ମାନଙ୍କୁ ନେଇକିରି ଗୋଟେ ଅଲଗା ବଜାରଟେ ବସମା, ଯିଏକି ବିନା ସାର ବିନା ମରାରେ ଚାଷ କରୁଥିବେ ସେମାନଙ୍କୁ ହିଁ ସେଇ ଜାଗାକେ ଆସି ଦିଆ ହେବା, ବାକି ଲୋକ ଆସି ଦିଆ ନ ହେବ ବୋଲିକିରି କହିଲେ। ସେହି ଦିନ 2013 ତ ଆରମ୍ଭ କଲୁ, 2014 ବଜାର ଆରମ୍ଭ ହେଲା। ଧୀରେ ଧୀରେ ଆଉ ଉତ୍ପାଦନ କମ ହଉଥିଲା, ପହିଲା ଯେତେବେଳେ ଆରମ୍ଭ କଲୁ ନା ପୋଷା ବାଗି ଲାଗୁଥିଲା, କିନ୍ତୁ ପାଲେକର ଆଜ୍ଞା ସୁଭାଷ ପାଲେକର ଆଜ୍ଞା ବି କହିଥିଲେ ମହାରାଷ୍ଟ୍ରର ଜଣେ ବୈଜ୍ଞାନିକ ଆନ୍ ଯେ ବର୍ଷେ 2 ବର୍ଷ ଟିକେ କ୍ଷତି ସହିବାରକେ ପଡ଼ବା, କିନ୍ତୁ ଏଇଟା ଏନ୍ତା ଜିନିଷ ହେ ଯେ ଲାଭ ହିଁ ଲାଭ ହେ, କ୍ଷତି ନେନ, ଜିରୋ ବଜେଟ ଅର୍ଗାନିକ ଫାର୍ମିଂ ବେଲେ ବିନା ସାର ବିନା ମହରରେ ଚାଷ କରବାରଟା ହେ ଆଉ ଲାଭ ରହିବାର ଲାଗି ହେ ବୋଲିକିରି ବୁଝେଇଥିଲେ। ସେ କଥା ସବେ ମାନେ ମୁଇଁ କରିକିରି ଦେଖୁଛେ ଯେ ବିନା ସାର ବିନା ମହରାରେ ବି ଚାଷ ହେଇପାରୁଛେ। ମୁଇଁ ପହିଲା ଆରମ୍ଭ କରିଥିଲି 2013 2 ପ୍ୟାକେଟ ଆଲୁ ଯୋଗେଇଥିଲି ଯେ 3 ପ୍ୟାକେଟ ହେଇଥିଲା, ଠିକ ହେନ୍ତା ଯେନ୍ ଜମିନରେ ସାର ମହରା ଦେଇକି ଚାଷ କରୁଥିଲି 19-20 ବସ୍ତା ହଉଥିଲା 60 ଡିସମିଲ ଜମିନରେ, ସେଇ ଜମିନରେ ସୁନାକାଠି ଧାନ ବୋଲିକିରି ଗୋଟେ ଦେଶୀ ଧାନ ଭେରାଇଟି, ସେଇ ଧାନ ଚାଷ କଲି ବେଲେ 7 ପାକେଟ ହେଲା, ମାନେ 19 ବସ୍ତା ହଉଥିଲା ଜାଗାରେ 7 ପାକେଟ ହେଲା, ପାକେଟ 50 କେଜିଆ ପାକେଟ 7 ପାକେଟ ହେଲା। ଫେର ବି ମୋର ଯେନ୍ ଆମେ ସାଙ୍ଗସାଥି ମାନେ ଯେକିରି ଟ୍ରେନିଂ ନେଇଥିଲୁ।

0: ଯୋଉ ଧାନ ଚାଷ ହେଲା, ତ ଧାନ ଚାଷ ଯେତେବେଳେ ଆପଣ କରୁଛନ୍, ତ ଏଇଟା କେନ୍ତା କରି କରୁଛନ୍?
1: ଧାନ ଚାଷ ଯେତେବେଳେ ଆରମ୍ଭ କରୁଛୁ ଆମେ, ଆମର ଦେଶୀ ବିହନ ହିଁ 100% ସକ୍ସେସ ହଉଛେ, ବିନା ସାର ବିନା ମହରାରେ। ଝୁଲି ହେଲା, ସୋନାକାଠି ହେଲା, 92 ହେଲା, ଆକୁଲ, ଚିନା, କି ଆମର ଦେଶୀ ଧାନ ମାନେ ହଜାର ହଜାର କିସମର ଭେରାଇଟି ମାନେ ଆମର ସଂଗଠନରେ ଅଛେ। ଏବେ ବି ବିହନ ବିଶୋଧନ କରବାର ଜରୁରୀ ହେ, କେନସି ବି ବିହନ କେ ଜମିନରେ ଲଗାବାର ପୂର୍ବରୁ ବିହନ ବିଶୋଧନ କରବାରଟା ବି ଅତି ସହଜ ହେ। ଜିରୋ ବଜେଟ ଅର୍ଗାନିକ ଫାର୍ମିଂ ବେଲେ ବିନା ଅତି କମ ଖର୍ଚ୍ଚରେ, ତାମାନେ ବିନା ଖର୍ଚ୍ଚ ବୋଲି ତମେ କୁହାଯାଇପାରେ, କିନ୍ତୁ ବିନା ଖର୍ଚ୍ଚରେ ବୋଲିକିରି କହିବାଟା ବି କିଛି ଅସୁନ୍ଦର କଥା ନୁହେଁ। କାହିଁକି ବୋଲେ ଏକ କ୍ୱିଣ୍ଟାଲ ଧାନ ବିଶୋଧନ କରବାର ଲାଗି ହେଲେ 2 ଟଙ୍କାର ମାତ୍ର ଚୁନ ଲାଗବା ଖାଲି। ଯେନ୍ତାକି ମୁଇଁ ବତେନ ଅଛେ, ସବୁ ଶ୍ରୋତା ବନ୍ଧୁ ଶୁଣିକିରି ଖୁସ ବି ହେବେ, ସବେ କରବାର ଦରକାର ଏଇଟା, ଯେ 2 ଟଙ୍କାର ଚୁନ ଲାଗବା, 5 ଲିଟର ପାନ ସବୁ ପକାଇ ନେଇକିରି ସନ୍ଧ୍ୟା ଟାଇମରେ ଭାତଖିଆ ଟାଇମ ଯେନ୍ ବୋଲୁଛୁ, ଠିକ ହେନ୍ତା ଗୋଟେ ପାତ୍ରରେ ରଖମା 5 କେଜି ଗୋବର ଆର 5 ଲିଟର ଗୋମୂତ୍ର, ଦୁଇଟାକେ 12 ଘଣ୍ଟା ଅଲଗା ଅଲଗା ପାତ୍ରରେ ରହିବା। ସକାଳ ପହିଲା କି 12 ଘଣ୍ଟା ପରେ, ଧରୁନ ଯେ ସନ୍ଧ୍ୟା ଟାଇମର 6 ବଜେ ନୁ ଆମେ ଗୋଟେ ପାତ୍ରରେ ରଖିଛୁ ଚୁନର ପ୍ୟାନ୍, ଆର ଗୋଟେ ପାତ୍ରରେ ଖଦାର ମୁଦ ରଖିଛୁ। ସକାଳ ପହିଲା ଯେନ୍ତା କି ଆମେ ସେଟାକେ ମେସିନ ଆମ ଦୁଇ ପାତ୍ରର ଟାକେ, ଆଉ ସେହିଥିରେ ଆମେ ଦରକାର ଆବଶ୍ୟକ ଯଦି କରେ ବୋଲେ 5-6 ଲିଟର ପାନ୍ ବି ମେସି ପାର୍ମା, ଆର ଆମେ 1 କ୍ୱିଣ୍ଟାଲ ଧାନ ବିଶୋଧନ କରିପାର୍ମା। ବୋଲେ 2 ଟଙ୍କାର ଚୁନରେ, ମାନେ 200 ଗ୍ରାମର ଚୁନରେ ଆମେ 1 କ୍ୱିଣ୍ଟାଲ ଧାନ ବିଶୋଧନ କରିପାର୍ମା। ଧାନକେ ପହିଲା ପ୍ୟାନ୍ରେ ଛାନି ନେମା, ଯେନ୍ଟା ପୋଲ କି ଅପରିପକ୍ ଧାନ ଅଛେ ସେସବୁ ପଲେଇଯିବା, ଆଉ ଯେନ୍ ଆମର ବୁଡ଼ିକିରି ହେଲା ଧାନକେ ଛାନି ଆନମା, ଆର ଛେତଲେ ଶୁଖେଇ ନେଇକିରି ସେଇ ଯେନ୍ ବନିଥିବା ବୀଜାମୃତ କହୁଛନ୍, ବୀଜ ପାଇ ଅମୃତ ବୀଜାମୃତ, ଏଇ ଜିନିଷକେ ଠିକ ଭାବେ ମିଶେଇ ନେମା ସେ ଧାନରେ, ଯେନ୍ ଧାନକେ ଆମେ ବିହନ ବୋଲିକିରି ବାହାର କଲା ବୁଡ଼ିକିରି ରହିଥିଲା ଧାନକେ, ଆଉ ଶୁଖେଇ ନେମା। ଶୁଖେଇ ନେଲା ପରେ ସେ ଛାଇତଲରେ 48 ଘଣ୍ଟା ଭିତରେ ଆମେ ପଲ୍ହା ପକଉ, ଚାହେ ଜମିନରେ ବୁନୁ, ତାହାକେ ଯଦି ବୁନମା ବେଲେ ବିହନ ବିଶୋଧନ କଲା ଧାନ ଆର ବିଶୋଧନ ନାଇଁ କଲା ଧାନ ଭିତରେ ଆମର ଚାଷୀ ଭାଇମାନେ ନିଜେ ନିଜେ ତାମାନେ ଦେଖିପାରବେ ଯେ ଲାଭ ଆର କ୍ଷତି କାଣା ହଉଛି।
0: ଏଇଟା ତ ଭଲ କଥାଟେ କହିଲେ, ଯେନ୍ଟା କି ଆପଣ କରୁଛନ୍, ଇହାଦେ ଦେଖବାର ଲାଗି ଗଲେ ତ ଏଇଟା ତ ଧାନର କଥା ଗଲା, ତ ଯେତେବେଳେ ବି ଆଉ ଚାଷ କରୁଛନ୍ ଆପଣ, ଇହାଦେ ଗଣ୍ଠ କୋବି ଚାଷ କରୁଛନ୍, ଯେନ୍ଟାକି ଆମେ ଉଲ କୋବି ବୋଲି କହୁଛୁ, ତାପରେ ଅମୃତମଡା ଧାନ ହେଲା, ତାପରେ ଗୁଆ ସେମି ହେଲା କି ଝୁଲିର ହେଲା, ସେମି ହେଲା,
1: ମିର୍ଚା ଚାଷ
0: କରୁଛନ୍, ଅଦା ହଲଦି ଚାଷ କରୁଛନ୍, ତ ଇ ଯେନ୍ ଚାଷ କରୁଛନ୍, ତ ଆପଣ ପହିଲା ଯେତେବେଳେ ଚାଷ କରୁଛନ୍, ତ ପହିଲା ହେଲା ବୀଜାମୃତ, ଆପଣ ପହିଲା ମାନେ ବୀଜ ଅମୃତ ଯେନ୍ଟାକି ମାନେ ଆମେ ତାହାକେ ମାନେ ବୀଜ ଅମୃତ କଲା, ତ ବୀଜାମୃତରେ ତାହାକେ ଯେତେବେଳେ ଆମେ ରଖି ଦଉଛୁ, ସେଟା ହଉଛେ ଯେନ୍ ଆମେ ବିହନ କେ ବିଶୋଧନ କରବାର ବିଶୋଧନ କରିନେଲା, ତ ଯେତେବେଳେ ଧାନ କେ ଆପଣ ବୁନୁଛନ୍, ତ କେନ୍ତା କରି ବୁନୁଛନ୍ ଆଉ ତାର ଯତ୍ନ ପାତନ କେନ୍ତା କରୁଛନ୍ ଟିକେ କହୁ।
1: ଆମେ ଯେନ୍ତା ଧାନ ପଲ୍ହା ପକାସୁଁ, ଧାନ ପଲ୍ହା କିଆରି ବନାସୁଁ, ତାପରେ ପଲ୍ହା ପକାସୁଁ, ଠିକ ଯେନ୍ତା ବିହନ ପଲ୍ହା ପକାବାରଟା ପଦ୍ଧତି ସେଇଟା, ତାପରେ ଆମେ ଜୀବାମୃତ ଦମା, ଜୀବ ପାଇଁ ଅମୃତ ଜୀବାମୃତ, ଏଇଟା ବିହନ ବିଶୋଧନ କରିବାର ଲାଗି ତ ବୀଜାମୃତ ରେ ବିଶୋଧନ କରିନେଲା ତଲି ଘେରାରେ, ତାପରେ ଆମେ ଯେନ୍ତାକି ଘାରି ବୋଲୁଛୁ, ପଲ୍ହା ଘାରି ବୋଲୁଛୁ, ଜୀବାମୃତ ଦେଇକିରି ଆମେ ସେଇ ଜମିନରେ ମାନେ ଯେନ୍ ସାର ଦେତା, ୟୁରିଆ, ଡିଏପି, ନାନାଦି କିସମର ପଟାସ କି କାଙ୍କଣା ସାର ଯେନ୍ ଦେଇକିରି ଯେନ୍ ଚାଷ କରୁଥିଲା ଆଗିଲି, ଆମେ ଜୀବାମୃତ ଦେଇକିରି ଚାଷ କରମା। ଜୀବାମୃତ ଦେବାରଟା ବେଲେ ଯେନ୍ ଚାଷୀ ଭାଇ ମାନେ ଜାଣିଛନ୍ତି ତ ତାହା କରିବା ଲାଗି ବହୁତ ସହଜ କଥା ହେ, ଯେନ୍ମାନେ ଜାନି ଜୀବାମୃତ ବେଲେ ଫେର କାଣା ବଗି ଲାଗୁଥିବା, କିନ୍ତୁ ବହୁତ ସହଜ ଜିନିଷକେ, ଦେଶୀ ଗାଈ ଗୋଟେ ଯଦି ଆମେ ରଖିପାରିଲା ବେଲେ 5 ଏକର ଜମି ଆରାମରେ ଚାଷ କରିପାରମା। ଜୀବାମୃତ ବନେଇ ବନେଇକିରି ଆମେ ଯଦି ଜମିନରେ ଦେତେଲ ଗଲା ବେଲେ କେନ୍ସି କିସମର ରାସାୟନିକ ସାର ଦେବାକେ ନାଇଁ ପଡେ, ଆରୁ ଭରପୁର ହିସାବରେ ଆମେ ଯଦି ଜୀବାମୃତ ଦେଇ ବସଲା ବେଲେ ବିନା ସାର ବିନା ମରାରେ 2-3 ବରଷ ପରେ ପରେ 5 ଏକର ଜମି ଆରାମରେ ଚାଷ କରିପାରମା ଗୋଟେ ଗାଈର ଖତ ମିଶକେ ନେଇକି।
0: ଆଜ୍ଞା, ତ ଏଇଟା ଯେନ୍ କଥାଟେ କହିଲେ ମାନେ ଜୀବାମୃତ ଯେନ୍ଟା ଆସିଲା, ତ ଜୀବ ଅମୃତ ହେ, ତ ଜୀବ ଲାଗି ଅମୃତ ଯେହେତୁ ଏଇଟା କେନ୍ତା କରି ବନଉଛନ୍, ସେଟା ଟିକେ କହ।
1: ଏଇଟା ଜୀବାମୃତ ବନାବାର ତରିକା 2 ପ୍ରକାରର ଅଛେ, ଯେମାନେ ଜାଗା 50 ଲିଟର ଜାର ଟାକେ ବି ବନେଇ ପାରବେ, 200 ଲିଟର ଜାର ଟାକେ ବି ବନେଇ ପାରବେ। ଜାର ଟେ ଘିନବାକେ ପଡ଼ବା ଆମକୁ, ଯେନ୍ତା କି ପ୍ଲାଷ୍ଟିକ ଜାର ହେଇଥିଲେ ଭଲ ହେ, ଘଣ୍ଟା ସାଟେ କଲା ବେଳେ ନୁକସାନ ଫାଟି ଫୁଟା ନେଇଯିବା। ଜୀବାମୃତ 1 ଏକର ଲାଗି ବନାବାର ଲାଗି 10-15 କେଜି ଖତ, ଆମେ ତ ଚାଷୀ ଲୋକ କେଜି ସକଡ଼ି ତ ଖତ ମୁଁ ନାପମା ଏନ୍ତା ତ କଥା ନୁହେଁ, ସେ ହେଲେ 10 କେଜିରୁ 15 କେଜି ଖତ, 10 ଲିଟର ମୂତ୍ର ତାମାନେ ଦରକାର। 1 ଏକର ଲାଗି ଆମେ ଜୀବାମୃତ ଯେତେବେଳେ ବନାମା, 10-15 ଲିଟର ଦେଶୀ ଗାଈର ମୂତ୍ର, 10-15 କେଜି ଦେଶୀ ଗାଈର ଖତ, 1 କିଲୋ କେନ୍ସି ଆମର ପ୍ରଜାତି ଡାଲି ଜାତୀୟର ଫସଲର ପାଉଡର, ଡାଲି ଜାତୀୟ ଫସଲର ପାଉଡର ତାମାନେ ମାନେ ମୁଗ ବିରି ଝୁଲେର ଝୁଙ୍ଗା କିଛି ବି ହେଇପାରେ, ବିରି ସବୁଥିରୁ ବେଷ୍ଟ ବୋଲିକିରି କହୁଥିଲେ ପାଲେକର ଆଜ୍ଞା, ଯେନ୍ଟାକି ରାଜୀବ ଦୀକ୍ଷିତ ବି ସେ କଥା କହିଛନ୍। ବିରି ଡାଲ କେ ପାଉଡର କରିକିରି ଆମେ ଯଦି

0: ଦମା ଠିକ ହେନ୍ତା ଗୁଡ଼ କେଜେ ଦମା ଗୁଡ଼ କେଜେ ବେସନ ବୋଲି ମାନୁ ଚାହେ ବେଲ ର ପାଉଡର ବୋଲିକିରି ମାନୁ କେଜେ ଆଉ ଠିକ ହେନ୍ତା ପୁରୁଣା ଗଛ ତଲ ର ମେଗ ମୁଖେ ଲାଗବ ମାନେ ପିପଲ ଗଛ ହେଇପାରେ ବରଗଛ ହେଇପାରେ ପିପଲ ଗଛ କିମ୍ବା ବରଗଛ ର ବଦଗଛ ତଲ ର ମେଗ ମୁଠେ ଯେନ୍ତା କି ଆମର ଜୀବାଣୁ ବଞ୍ଚିକିରି ଅଛନ୍ ଆମର ପ୍ରାକୃତିକ ହିସାବରେ ଆଉ ଏ ପାଞ୍ଚଟା ଜିନିଷ ଯେନ୍ ହେଲା ଖତ ମୁଠ ଆଉ ଗୁଡ଼ ଆରୁ ଡାଲି ଜାତୀୟ ଫସଲ ର ପାଉଡର ଆଉ ମେଗ ମୁଠେ ପୁରୁଣା ଗଛ ତଲ ର ମାନେ ଯେନ୍ତା କି ବରଗଛ କି ପିପଲ ଗଛ ହେଇଥିବ ଏତିକି ଜିନିଷ କେ ଆମେ ଗୋଟେ ଡ୍ରମ ରେ ଦେମା ଆଉ ଠିକ ହିସାବରେ ତାହାକେ ମିଶେଇ ନେମା ବାଡ଼ି ସାହାଯ୍ୟରେ ହଉ କି ହାତରେ ହଉ ହାତେ ଆରମ୍ଭ ରୁ କରୁଥିଲି ଏବେ ମାଉସ ବାଡ଼ିରେ କରୁଛେ ଘାଟୁଛେ ଠିକ ସେ ମେସେଇ ନମା ଆଉ ଏଟାକେ ଢାପି ନମା ସକାଳୁ ସନ୍ଧ୍ୟାରେ ଏକ ମିନିଟ ଲାଗି ଘାଟମା ଆଉ ତାହାକେ ଢାପି ନମା ମାନେ ଢାପାର ମାନେ ଯେ ଜୀବାଣୁ ଆମର ବଞ୍ଚିକି ରହିବେ ଆଉ ଦୁସରା ବାହ୍ୟ ଶତ୍ରୁ ମାନେ ମାଛି ଗୁଣିଆ ନା ପଶିବେ ସେ ଭିତରେ ନୋକସାନ ନାଇଁ କରିବେ ବୋଲିକିରି ଗୋଟେ ପତଲା ଲୁଙ୍ଗି କିମ୍ବା ଆମର ପବନ ସ୍ୱର୍ସ କରିପାରୁଥିବେ ଯେନ୍ତା ଆମ ଜୀବାଣୁ ସାର ବନୁଛେ ଏଇଟା ହେଲେ ଏଇଟା 48 ଘଣ୍ଟା ଆମର ସୁଭାଷ ପାଲେକର ମତରେ 48 ଘଣ୍ଟା ପରେ ଖାଦ୍ୟ ରେଡି ହେଇଗଲା ବୋଲି କହୁଛନ୍ ଆଉ ରାଜୀବ ଦୀକ୍ଷିତଙ୍କର ମତରେ 15 ଦିନ ପରେ ବ୍ୟବହାର କଲେ ସବୁଥିରୁ ବେଶୀ କାମକୁ ଆସୁଛେ ବୋଲିକିରି କହୁଛନ୍ ଆଉ ଦୁଇ କିସମ କରିକିରି ମୁଇଁ ତାମାନେ ଚାଷ କରୁଛେ ଏବେ ଆମର ପାଖେ ଆଦି ଜୀବାମୃତ ବି ଅଛେ ବୀଜାମୃତ ବି ଅଛେ ଯେନ୍ ଫସଲ ଲଗାଲେ ବି ବୀଜାମୃତ ରେ ବି ବିଶୋଧନ କରୁଛେ ଜୀବାମୃତ ତ ଭରପୁର ହିସାବରେ ଦଉଛେ ହିଁ ତାପରେ ଏଇଟା ଯେତେବେଳେ ଦେବାର ସମୟ ହେବା ଜୀବାମୃତଟା ଆମେ ଏକ ଲିଟର ମାନେ ଏଇ ଯେନ୍ ବନିଗଲା 48 ଘଣ୍ଟା ପରେ କିମ୍ବା ଆମର 15 ଦିନ ପରେ ଯେନ୍ ସକାଳୁ ଥରେ ବେଲବୁଡ଼ା ଥରେ ଘାଟୁଥିବା ଡ୍ରମ ରେ ମିଶିବାର ଲାଗି ଏକ ମିନିଟ ଲାଗି ସକାଳୁ ଥରେ ବେଲବୁଡ଼ା ଥରେ ମିଶାବାର ଅଛେ ଅଫେର ଢାପି ନେବାର ଅଛେ ଯେନ୍ତାକି ପବନ ସ୍ୱର୍ସ ହଉଥିବା କିନ୍ତୁ ଜୀବାଣୁ ସେଟା କିଛି ନୋକସାନ ନାଇଁ କରିପାରିବେ ବୋଲିକି ଆମର ମାଛି ଗୁଣିଆ ନାଇଁ ଯିବା ତ ଯଦି 50 ଲିଟର ଡ୍ରମ ରେ କରୁଛେ ବୋଲେ ଏକ ଲିଟର ଆମର 15 ଲିଟର ରୁ 20 ଲିଟର ପାନ ରେ ମିଶାମା ଆର ସେଟାକି ଆମେ ଜମିରେ ଛିଟମା କିମ୍ବା ପନିପରିବାରେ ଯଦି ପାନ ବୁଲାଲା ବେଲେକେ ଦେବା ଅଛି ବୋଲେ ପାନ ବୁଲାଲା ସାଙ୍ଗେ ଦେଇପାରମା ଠିକ ଏନ୍ତା ଯଦି ଜମିନ ହଲ କରବାର ଅଛି ଜୁତା ଫୁନ୍ଦା କରବାର ଅଛି ବୋଲେ ବାଲ୍ଟିନ ରେ ମିଶେଇ ମିଶେଇକିରି ଟିନ୍ ରେ ମିଶେଇକିରି ଡବାରେ ବି ଛିଟି ପାରମା ତାପରେ ହଲ କରିପାରମା ଆଉ 200 ଲିଟର କଥା ଯେତେବେଳେ ପଡୁଛେ ବୋଲେ ଇ ସବୁ ଜିନିଷ ଏ ଜିନିଷଟା ଏତିକି ଇଏ ଜୀବାମୃତ ବନାବାର ବିଧିଟା ତରିକାଟା ସାମଗ୍ରୀଟା ଏ ସବୁ ଜିନିଷ ଜାଣିକିରି 200 ଲିଟର ଡ୍ରମ ରେ ପୂର୍ଣ୍ଣ ପାନ ଭରି ନେବାର ଅଛି ଆଉ ଏକ ମିନିଟ ଲାଗି ଗୁଲାବାର ଅଛି ଗୁଲବାର ଅଛି ଆଉ ଢାପି ନେବାର ଅଛି ଯେନ୍ତାକି ତାମାନେ ଆମର 48 ଘଣ୍ଟା ପରେ ଜୀବାମୃତ ରେଡି ହେଇଗଲା ତାପରେ ଆମେ ଜମିନ ରେ ଦେଇକିରି ପାନ ସାଙ୍ଗେ ଦଉ ଚାହେ ଆମର ଜୀବାମୃତ କେ ଏତେ କାମ କେ ଆଜ୍ଞା ଯେ ବ୍ୟବହାର କରବା ହିଁ ସେ ଜାଣବା ଯେ ନାନାଦି ପ୍ରକାରର ବିଷ ଯେନ୍ ଦଉଛୁ ଭୂତାଣୁ ଜନିତ ରୋଗ ବୋଲିକିରି କହୁଛନ୍ ସେଇ ରୋଗ ବି ସେଥିରେ କଣ୍ଟ୍ରୋଲ ହେଇଛି ଯେନ୍ତା କି ଜୀବାମୃତ ର ରସ କେ ବାହାର କରିକି 15 ଲିଟର ପେନ୍ ର ସ୍ପ୍ରେ ମେସିନ୍ ଯେନ୍ ଅଛେ ସେଥିରେ 1 ଲିଟର ଜୀବାମୃତ ର ରସ ବାହାର କରିକି ଚିପିକିରି ଠିକ ସେ ଛାନିକିରି ଯଦି ଗୋଲେଇକିରି ମାରମା ବୋଲେ ଯେନ୍ତା କି ସାପ ବାଭେଷ୍ଟିନ ନାନାଦି ପ୍ରକାର ପାଉଡର ମାନେ ଯେନ୍ ଅଛେ କାଣ କାଣ ନା ତମି ପାସରି ପକାଲି ନା ବୋଲେ ଠିକ ସେନ୍ତା କାମ କରସି ଆମର ଜୀବାମୃତ ର ରସ ଠିକ ହେନ୍ତା କାମ କରସି ଆମର ମହି ପେନ୍ ଯେନ୍ତା କି କହୁଛୁ ଇ ସବୁ ଜିନିଷ ମାନେ ଆମେ ରୋଗ ଦାଉରୁ ବଞ୍ଚେଇକିରି ଆମର ବେଶପାତି କେ ରଖବାର ଲାଗି ଆମେ
1: ରାସାୟନିକ ଜୀବାମୃତ ଗଲା ଏଟା ଭିଟାମିନ ହିସାବେ ବ୍ୟବହାର କଲେ ତାପରେ ବିଶୋଧନ କଲେ ବିହନ କେ ହେଲା ବୀଜାମୃତ ହିସାବେ ବିଶୋଧନ କଲେ ଜୀବାମୃତ ହିସାବେ ସାର ଉଷ ଦେଲେ ତାର ପରେ ଯେତେବେଳେ ଆପଣ ମାନେ ରୋଗ ପୋକ ହଉଛି ତ ରୋଗ ପୋକ ଯେକୌଣସି ଗୋଟେ ରୋଗଟେ ଲାଗଲା କିମ୍ବା ପୋକ ଲାଗଲା ତ ଆମେ ସେଥି ଆଉ ଯେନ୍ ରାସାୟନିକ ଉଷ କଷା ନା ମାରବା ତ ସେ ଜାଗାରେ ଆପଣ କାକଣା
0: ଆମେ ବି ଇ କ୍ୱେଶ୍ଚନ କରିଥିଲୁ ଆମର ସୁଭାଷ ପାଲେକର ଆଜ୍ଞାଙ୍କୁ ସେ ଗୋଟେ କଥା କହିଥିଲେ ଯେ ତୁମେ ଯେତେବେଳେ ଜୀବାମୃତ ଦେଇ ଦେଇକିରି ଲଗାତାର ଚାଷ କରିବ ପୋକ ତ ନେ ଲାଗ ରୋଗ ନେ ଲାଗେ ଏଟା ଗ୍ୟାରେଣ୍ଟି ସହିତ ମୁଇଁ କହୁଛେ ବୋଲିକିରି ଜଣେ ବୈଜ୍ଞାନିକ ତମେ କହୁଛ ବୋଲି କହିଥିଲେ ଫେର ବି ତୁମର ମୁଡ ଭିତରେ ଯେନ୍ ଅଛି ଯେ ପୋକ ରାସି ଗଲେ କେନ୍ତା କରମୁ ରୋଗ ଲାଗିଗଲେ କେନ୍ତା କରମୁ ବୋଲିକି ଯେନ୍ କହୁଛ ସେଥିର ଲାଗି ଲିଖ ବୋଲିକି କହିଥିଲେ ଆଉ ଯଦି ବି କେତେବେଳେ ଆସିଗଲା କେନ୍ସି ପୋକ କେନ୍ସି ଜୀବଜନ୍ତୁ ମାରବାର ଲାଗି ଆମେ ତାମାନେ ଆମେ ଯମରାଜ ନେଇସୁ ଆମେ ଶତ୍ରୁ ନେଇସୁ କାହାରି ଭଗବାନ ର ସୃଷ୍ଟି କଲା ପୃଥିବୀ ଉପରେ ସମ୍ପୂର୍ଣ୍ଣ ବଞ୍ଚିବାର ଅଧିକାର ଅଛି ତ ସେ ଜୀବଜନ୍ତୁ ମାନଙ୍କର ବି ବଞ୍ଚିବାର ଅଧିକାର ଅଛି ଆମେ ତାହାକୁ ଭଗାବାର ଅଛି ମାରବାର ନେନ ଏ କଥା କହିଥିଲି ଆଉ ସେଥିଲାଗି ବନାବାର ଲାଗି କହିଥିଲେ ଯେ ଆମର ଯେନ୍ ଯେନ୍ ଡାଲ ପତର ଯେନ୍ ଯେନ୍ ପତର ମାନେ ଗାଈ ବଳଦ ନାଇଁ ଖାନ୍ ସେଇ ପତର ମାନଙ୍କୁ ନେଇକିରି ଇ ଗାଈ ମୂତ୍ରରେ ଇ ଗାଈ ଖତରେ କେ ନେଇକିରି ତାମାନେ ଆମେ ନାନାଦି ପ୍ରକାରର ଉଷ ବନେଇ ପାରମା ଯେନ୍ତାକି ବିଷ ନୁହେଁ ସେଟା ଉଷ ହିସାବରେ কাম করবা তাহলে আমি কইলে যে আমার লিম পতর করঞ্জ পতর হেরু পতর মানে আমার আখে

0: ପାଖେ ଯେନ୍ ଯେନ୍ ପତର ମାନେ ଅଛେ, ଯେନ୍ ଯେନ୍ ପରିବେଶରେ ଯେନ୍ ଯେନ୍ ପତର ଅଛେ, ଯେନ୍ ପତର ମାନଙ୍କୁ ଗାଈ ବଲଦ ନାଇଁ ଖାନ୍, ସେଇ ପତର ଆଠ ଦଶଟା ଅରକ ପତର ହେଲା, ଦୁଧରା ପତର ହେଲା, ବେଲ ପତର ହେଲା, ଫେରୁ ପତର ହେଲା, ଯେନ୍ ପତର ମାନେ ଗାଈ ମାନଙ୍କୁ ଘୃଣା ଲାଗ୍ସି ନା ଖାନ୍, ସେଇ ପତର ମାନେ ପୋକ ମାନଙ୍କର ଲାଗି ମହରାଏ ବୋଲିକିରି କହି ପସନ୍ଦ ନାଇଁ କରନ୍ ଖାଇବାର ଲାଗି। ଓ ସେଇ ଜିନିଷ ମାନଙ୍କୁ ଆମେ ଯଦି ତାମାନେ ଠିକ ଭାବେ ଠେସି ପିଟିକିରି ଗୋମୂତ୍ରରେ ସିଝାମା, ସିଝାବାର ବିଧି ବି ବତେଇଛନ୍, ସେ ବିଧି ହିସାବରେ ଆମେ କରୁଛନ୍ ବୋଲେ ହାଲକା ଗରମ କରବାର ଅଛେ, ଦି ତିନି ଥର ଗରମ କରବାର ଅଛେ, ଆଉ ସେଟା ଥଣ୍ଡା ହେଇଗଲା ପରେ ଫେର ଛାନିକିରି ଠିକ ଯେନ୍ତା 15 ଲିଟର ପ୍ୟାଣ୍ଟରେ 700 ml ଲେଖା ମେସେଇକିରି ଆମେ ଯଦି ସ୍ପ୍ରେ କଲା, ପ୍ରତି 7 ଦିନ ଥରେ ଥରେ ଯଦି ସ୍ପ୍ରେ କଲା ବେଲେ ପୋକ ମାନେ, ଯେନ୍ ପୋକ ମାନେ ଖାଇବାର ଲାଗି ଆମର ପନିପରିବା କି ଆସୁଥିବେ, ସେମାନଙ୍କୁ ଖାଇବାକେ ଇଚ୍ଛା ନା ଲାଗେ, ମାନେ ପସ୍କଟ ଲାଗବା, ଘୃଣା କରିବେ ସେମାନେ, ସେଥିଲାଗି ଆମର ଫସଲ କେ ନାଇଁ ଖାନ୍, ଆଉ ଦୁସରା ଫସଲ ଆଡ଼ିକି ତଳା ଦେବେ, ଆମର ଟିକେ ସେମାନେ ଖାଇବାକେ ପସନ୍ଦ ନାଇଁ କର, ଏଇ କଥା କହିଥିଲେ। ଠିକ ଯେନ୍ତା ରୋଗ କେ ଛଡ଼ାବେ, ଏଇଟା ତ ଗଲା ପୋକ କଥା, ଅନେକ କିସମର ତାମାନେ ଅନେକ ଭେରାଇଟି ବନେଇ ପାରମା ଆମେ, ଲିମ୍ ମାନେ ଦଶପର୍ଣ୍ଣୀ ଅର୍କ ବନେଇ ପାରମା, ଆମର ବ୍ରହ୍ମାସ୍ତ୍ର ବନେଇ ପାରମା, ଅନେକ ଅଲଗା ଅଲଗା ପତ୍ର ମାନଙ୍କୁ ନେଇକି ଅଲଗା ଅଲଗା କିସମ ମିର୍ଚା ଭାଙ୍ଗ ଦେଇକିରି ସିଝେଇକିରି ତାହାକୁ ଆମେ ତାଙ୍କର ଏଗ୍ ଜଲାବା, ଖାଇବାକେ ତାର ମହକ ଭଲ ଲାଗେ, ଯେମିତି ଲାଗି ଘୃଣା କରିବେ ପଲାବେ,
1: ଚାଷଟା କରୁଛନ୍। ତ ଉତ୍ପାଦନ ଆଗର ଯେନ୍ ରାସାୟନିକ ପଦ୍ଧତିରେ କରୁଥିଲେ, ତ ସେ ଉତ୍ପାଦନ ନୁ ତ ଯେନ୍ତା କନେ ବି କମୁଛେ ବୋଲି କହୁଛନ୍,
0: ଉତ୍ପାଦନ ଟିକେ କମୁଛେ,
1: ତ ଚାଷୀ ଗୋଟେ ଲାଭ କେନ୍ତା କରି ପାଇପାରବା ସେଟା ଟିକେ କହ।
0: ଲାଭ ହେବ ଆଜ୍ଞା, ମାନେ ଆମର ଦେଖୁନ ଯେନ୍ ନାନା ପ୍ରକାରର ବିଷ ମହରା ଦେଇକିରି ଆମେ ଜମିନରେ ଚାଷ କରୁଥିଲା, ସେଇ ଚାଷ କଲା ଯୋଗୁଁ ଆମେ ଜାଣ ବି ଜମିନରେ ଦମା କିନ୍ଦ୍ରି ବୋଲିକିରି ଆମର ହିଁ ପେଟକେ ଆସବା, ଆମେ ଯେନ୍ତା ଉତ୍ପାଦନ କରିକି ନେମା ବଜାରକେ, ଯେନ୍ ମାନେ ଖାଇବେ ସେ ତାଙ୍କର ବି ପେଟକେ ଯିବା, ନାନା ଦୀପ ରୋଗ ହେବାର କାରଣ ହିଁ ଏଇଟା ବୋଲିକିରି ବୈଜ୍ଞାନିକ ମାନେ ରିସର୍ଚ୍ଚ କରିକି କହୁଛନ୍। ଆମର ଉତ୍ପାଦନ ସିନା ଟିକେ କମ ହେବା, ଉତ୍ପାଦନ ଟିକେ କମ ହେଲେ ବି ଯେନ୍ ଜିନିଷ ଆମେ ଖାଇମା, ଖାଇବାର ବି ଜିନିଷ ଖାଇମା, କିଛି ବିଷ ମହରା ନାଇଁ କହୁ, କି ଲୋକଙ୍କୁ ବି ଯେନ୍ ବିକିକି ଆମେ ଦୁଇ ପଇସା ଆନମା, ଆମର ନିଜର ପିଲା ଛୁଆଙ୍କର ଲାଗି କାମକେ ଆସବା, ଆମର ପେଟ ପୋଷମା ବୋଲି ଯେନ୍ ଭାବୁଛୁ, ଆମେ କାହାକି ବିଷ ମହରା ଖୁଆଇକିରି ନା ଆନୁ, ଆମେ ଯେନ୍ଟା ତମେ ଖୁଆମା ଲୋକ ଖାଇବାର ବାଗି ଖାଦ୍ୟ ଦେଇକିରି ତମେ ଦି ପଇସା ଜାଗାରେ 4 ପଇସା ଆନମା, ଆମେ ଆଲୁ କେ ଜି ଯଦି 20 ଟଙ୍କା ହଉଛେ ବେଲେ ଆମେ 30 ଟଙ୍କା ଲେଖା ବିକି ପାରମା, ଆରୁ ଲୋକ ବୁଝାମା ଯେ ଆମେ ଉତ୍ପାଦନ ଟିକେ କମ ହଉଥିବାର ଲାଗି ବୋଲିକିରି 10 ଟଙ୍କା ରେଟ୍ ଅଧିକା ଅଛେ, ଆଉ ସେମାନେ ନିଜେ ନେଇକିରି ଯେତେବେଳେ ଖାଇକିରି ଦେଖବେ ତାହାକୁ ଲାଗବା ଯେ ଏଇଟା ତମେ ବିନା ସାର ବିନା ମହରାର, ସେ ନିଜେ ଅନୁଭବ କରିବେ, ଆରୁ ଆମକୁ ହେନ୍ତା ଆଲୁ ଦରକାର, ଆମକୁ ହେନ୍ତା ଚାଉଲ ଦରକାର, ହେନ୍ତା ପନିପରିବା ଦରକାର, ଆମକୁ ଇ ସବୁ ଦରକାର ବୋଲିକିରି ଇହାଦେ ବି ଆମର ବରଗଡ଼ ବଜାର ନୁ ଆମକୁ ଫୋନ କରୁଛନ୍ ଆଜ୍ଞା, ମାନେ ଏଇ ସବୁ ଜିନିଷ ଆମକୁ ଦରକାର, ତମେ ଆଣିକିରି ଦିଅ ବୋଲିକିରି କହୁଛୁ, ତ ସେ ହିସାବରେ ଆମେ 10-15 ଟଙ୍କା 20 ଟଙ୍କା ଜିନିଷ ଜାଣିକିରି ଆମେ ଅଧିକା ରେଟ୍ ରଖିଲେ ବି ମାନେ ଲୋକ ଘିନବାର ନେଇ କୁଣ୍ଠାବୋଧ ନାଇଁ କରବାର, ଆରୁ ଆମେ ସେ ବରଂ ଆରମିତ୍ରି କହିବାର ଗଲେ ଆମେ ପୁରେଇ ନେଇ ପାରବାର ବରଗଡ଼ ବଜାରରେ, ଲୋକର ଆଗ୍ରହ ଅଛେ ଖାଇବାର ଲାଗି ଘିନିକିରି, କିନ୍ତୁ କରବାର ଲୋକ କିଏ ଆମେ ସେମାନେ
1: ଆଜ୍ଞା,
0: ଲୋକ କରିଲେ କେନ ଲୋକ ଘିନିକିରି ଖାଇପାରିବେ ଆଜ୍ଞା।
1: ଆଜ୍ଞା, ତ ଯାହା ହଉ ଆମର ବୈଠକୀ ଆପଣ ଆସିଲେ, ଆଉ ଏଇ ଜୈବିକ କୃଷି ହିସାବରେ ଗୋଟେ ସଫଲ ଚାଷୀ ଆପଣ କେନ୍ତା କରି ହେଇଛନ୍, ଜୈବିକ ଚାଷ କେନ୍ତା କରୁଛନ୍, ତ ଏଇ ବାବଦରେ ଆପଣ ଏତେ ଜିନିଷ କହିଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର
2: ବୁଇ, ଶୁଣିଲ
3: ସତେକୁ ଦେହେ ପାହା ଲାଗି ବି କେତେ ଭଲ ହେ, ପଛେ 2 ପଇସା କମ କମାନି ଆସୁ, ସବେ ଭଲେ ସୁଖେ ଦେହେ ଭଲ ଥାଉ ବୋଲିକିରି ବଢିଆ କରି ବତାନି
2: ବୁଇ। ଆଉ କିନି ଆକେ କିନି ଏଛେନ୍ ସିନେ 2 ପଇସା କମ ହେବା, ଲେକିନ୍ ନା ଲୋକମାନେ ନିଜର ଦେହ ଲାଗି ଯେନ୍ଟା ଭଲ ହେ ସେଟା ଧୀରେ ଧୀରେ ଘିନବାର ଜହ କରବେ, ଆଉ ତାପରେ ଯାଇକରି କେତେ କେତେ ଆୟ ହେବା, ନାଇଁ
3: ଉତ୍ପାଦନ ବି ବନେ ରକମେ ହଉଛେ, କମ ହଉଛେ ବୋଲି ବି ନାଇଁ କହିବାର।
2: ହଁ
3: ଯେ ଆଜି ଗୀତ ପଦେ ନାଇଁ ଶୁନ?
2: ହଁ ରେ, କେନ୍ତା କରି ନାଇଁ ଶୁଣମି, ବୁଢ଼େ ବଢ଼ିଆ ଗୀତ ହେଇଛେ, ଇ ଗୀତ କେ ଗାଇଛନ୍ ରବି ରତ୍ନବାଗ, ଆଉ ଲେଖିଛନ୍ ରତନ କୁମାର ପୂଜାରୀ,
3: ଶୁନୁ ସିନେ।
2: ହଁ

0: କେନ୍ତା ଲାଗିଲା ରେ?
1: ବଢିଆ ଲାଗ୍ଲା ଗୋ ଗୀତଟା, ଯେ
0: ହଁ
1: ସମିଆ ହେଲା ନଗୁନାନି।
0: ହଁ ହଁ ଯାଉଛି ନେ।
2: ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,000 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 15,733 ଟଙ୍କାରୁ 20,998 ଟଙ୍କା, ଗୁଡ଼ 4,000 ଟଙ୍କାରୁ 4,900 ଟଙ୍କା ଏବଂ ଆଳୁ 890 ଟଙ୍କାରୁ 1,060 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 162 ଟଙ୍କାରୁ 215 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 145 ଟଙ୍କାରୁ 152 ଟଙ୍କା, ପିଆଜ 15 ଟଙ୍କାରୁ 25 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। 2026-27 ଖରିଫ ଋତୁ ଲାଗି 14 ଫସଲର ଏମ୍ଏସ୍ପି ବଢ଼ାବାର ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଇନ୍ଧନ ବ୍ୟବହାର କମାବାର ଲାଗି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଥି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର। ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବାର ଗାଡ଼ି ସଂଖ୍ୟାକେ ଅଧା କଲେ ମୁଖ୍ୟମନ୍ତ୍ରୀ। ସଠିକ୍ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ଭିତରେ ଦାୟିତ୍ୱବୋଧ ଆଉ ନାଗରିକ ଭାବନା ଜାଗ୍ରତ କରିଥିସି କହିଲେ ରାଜ୍ୟପାଳ। ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 12 ଶ୍ରେଣୀର ପରୀକ୍ଷା ଫଲ। ପରୀକ୍ଷାର୍ଥୀ ପାସ୍ କଲେ 85% ଅଟକା ଛାତ୍ରଛାତ୍ରୀ। ଏହାଦେ ଦେଖାଦେଇଥିବାର ବୈଶ୍ୱିକ ପରିସ୍ଥିତି ଆଉ ଶକ୍ତି ସଙ୍କଟର ମୁକାବିଲା ଲାଗି ରାଜ୍ୟ ଲୁକୁ ଅଟକା ବିଦ୍ୟୁତ୍ ଗାଡ଼ି ଇଭିର ବ୍ୟବହାର ଲାଗି ଲୁକୁ ନିବେଦନ କଲେ ପରିବହନ ମନ୍ତ୍ରୀ ବିଭୂତି।

0: ଭୂଷଣ ଜେନା ନିଟ୍ ୟୁଜି 2024 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଗୋଟେ ଦଳ ଆଜ୍ ପହଞ୍ଚିଛନ୍ ରାଜସ୍ଥାନର ଜୟପୁରଠାରେ। ଓଡ଼ିଆ ସାହିତ୍ୟଥି ଆଧୁନିକତାର ପ୍ରବର୍ତ୍ତକ ବିଶିଷ୍ଟ କବି ଆଉ ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା ଆଇବା ଜୁଲାଇ 31 ତାରିଖ ତକ କରିହେବା ଆବେଦନ। ପୁରୀନୁ କୋରାପୁଟକେ ବହୁତ ଜଲ୍ଦି ଚଳାଚଳ କରିବା ନୂଆ ଏକ୍ସପ୍ରେସ୍ ଟ୍ରେନ୍। ନୂଆଦିଲ୍ଲୀଠାରେ ଆଇବା କାଲିଠାରୁ ମୂଲ ହେବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରଣାଳୟର ବୈଠକ। ଆଲୁ ପିଆଜ ସହିତ ଅଲଗା ଦରକାରୀ ଉତ୍ପାଦର ଆନ୍ତଃରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମଟି ବିକଶିତ ଗ୍ରାମ 2026 ଅଧୀନଟି ଆୟୋଜନ ହେଉଛି ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା। ଆଇପିଏଲ୍ କ୍ରିକେଟଥି ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ କୋଲକାତା ନାଇଟ୍ ରାଇଡର୍ସ ଭିତରେ ଖେଳାଯିବା ମ୍ୟାଚ୍। ବର୍ଷା ଲାଗି ଟସ୍ ହେଉଛେ ବିଲମ୍ବ। କାଲବୈଶାଖୀର ପ୍ରଭାବଥି ଚଡ଼କ ମାରିକରି ବର୍ଷା ହେବ ବୋଲି 24 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିଣିର ମୁଖ୍ୟ ଖବର ଏନୁ ଶେଷ ହେଲା।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ମୋହନ ସାହୁ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କର କଣ୍ଠରେ

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ମୋହନ ସାହୁ, କଣ୍ଠଦାନ କରିଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣ ପଟେଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୁଲୁ ମିଶ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ତପୋ ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ।

କଣ୍ଠଦାନ କରିଛନ୍ତି ତପୁ ମିଶ୍ର, ସଙ୍ଗୀତ ବୁଲୁ ମିଶ୍ର। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଶିଳ୍ପୀଙ୍କ କଣ୍ଠରେ। ଗୀତ ରଚନା ବାପୁ ଗୋସ୍ୱାମୀ।

ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ତପ ମିଶ୍ର, ସଙ୍ଗୀତ ପରିଚାଳନା ବୁଲୁ ମିଶ୍ର, ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ କାର୍ତ୍ତିକ କୁମାରଙ୍କ ଦ୍ୱାରା ପରିବେଷିତ ସୀତାର ବାଦନ। ତବଲା ସଙ୍ଗତ କରିଛନ୍ତି ନିଜାମୁଦ୍ଦିନ ଖାଁ। ପ୍ରଥମେ କହରବା ତାଲ ନିବଦ୍ଧ ରାଗ ପୂର୍ବୀ ଆଧାରିତ ଧୁନ୍।

ପଣ୍ଡିତ କାର୍ତ୍ତିକ କୁମାରଙ୍କ ଦ୍ୱାରା ପରିବେଷିତ ସୀତାର ବାଦନରେ କହରବା ତାଲ ନିବଦ୍ଧ ରାଗ ପୂର୍ବୀ ଆଧାରିତ ଧୁନ୍ ଶୁଣିଲେ। ଏଥର ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସୀତାରରେ ଶୁଣନ୍ତୁ ଝାପ ତାଲରେ ନିବଦ୍ଧ ରାଗ ଶ୍ୟାମ କଲ୍ୟାଣ।

0: ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ କଥାନ୍ତର। ରଚନା ଆଶିଷ କୁମାର ସୋନର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା। ନାଟକଟିକୁ ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଶୁଣନ୍ତୁ ନାଟକ କଥାନ୍ତର।
1: କେନୁ ରହିଲେ ଯେ ଏତ୍କି ବେଲ ଯାଏ ନାହିଁ ଆସବା, କାଣା କରୁଥୁସନ୍ ଯେ କିଏ ଜାନେ।
2: ମା
1: ବଣ୍ଟି, କାହିଁ ବଣ୍ଟି ବେଟା, ବଣ୍ଟି କାଁ ହେଲା, କାହିଁ ଯେ କାନ୍ଦୁଛୁ?
2: ବାପା।
1: ହଁ ବାପା, କାଁ ହେଲା?
2: ବାପା କେତେବେଳେ ଆସବେ, ମତେ ବାପା ଏ ଖୁଜା ଲାଗୁଛେ।
1: ଛି, ହେତିଲେ କାନ୍ସନ୍, ବାପା ପରେ ଅଫିସ କେ ଯାଇଛନ୍, ଆସୁଥିବେ ଯେ।
2: ବାପା।
3: ଆରେ ବଣ୍ଟି, ତୁଇ ଏତ୍କି ବେଲ ତକ ନୁହେ ସୁତେଲ?
1: ଶୁଇଥିଲା, ବାପା କେ ଖୁଜା ଲାଗୁଛେ ବୋଲି କି ଉଠି ପଡିଛି।
3: ଆଚ୍ଛା ଆଚ୍ଛା।
2: ବାପା,
3: ହଁ,
2: ତମେ କେନ୍ କି ଯାଇଥିଲ?
3: ମୁଇଁ ଅଫିସ ଯାଇଥିଲି ବେଟା।
2: ଆଗ ବି ତ ଅଫିସ ଯାଉଥିଲ।
3: ହଁ,
2: ହେଲେ ଆଗ କେତେ ଜଲ୍ଦି ଆସୁଥିଲ, ଆଉ ଏବେ କେତେ ଦେରି କରୁଛ? ଯୋ, ମୁଇଁ ତମର ସେ କେବେ କଥା ନା ଲାଗେ।
3: ବଣ୍ଟି,
2: ନା କଥା ହୁଏ,
3: ମୋର କଥା ଶୁନ ବେଟା।
2: ନା କଥା ମୁଁ କହିଲି ବେଲେ।
3: ଆରେ ମୋର କଥା ଶୁନ। ଆଚ୍ଛା ଠିକ ଅଛେ, ଏଥର ଅଫିସ ନୁ ଆଉ କେବେ ଡେରି ନା କରେ, ଏଥର ଜଲ୍ଦି ପଲେ ଆଇମି ହେଲା।
2: ବେଲେ ଷ୍ଟୋରିଟେ କହ।
3: ଷ୍ଟୋରି
1: ବଣ୍ଟି, ବାପା ଇହାଦେ ଅଫିସ ନୁ ଆସିଛନ୍ ନା ବେଟା, ବାପା ଆଗ ଖାଇପିଇ ସାର, ତାହେଲେ ତତେ ଷ୍ଟୋରି କହିବେ, ଚଲବା?
2: ନାଇଁ ଚଲେ, ମତେ ଇହାଦେ କହିବେ ନା, ମୁଁ ଇହାଦେ ଶୁନମି।
3: ଆକ୍ଚୁଆଲି ବଣ୍ଟି ବେଟା, ମତେ ଷ୍ଟୋରି ଫୋରି କିଛି ନେ ଆସେ ଗା।
2: ମା ସିନା କେନ୍ତା କହିସନ୍? ବାବା କହନ, ବାପା ବାବା କହନ, ବାବା କହନ, ବାପା ବାବା କହନ।
3: ଓହୋ, ଆରେ ବେଟା, ମତେ ଷ୍ଟୋରି ଫୋରି କିଛି ନେ ଆସେ ବୋଲି ପରେ।
2: ମୁଇଁ ଜାନି ଯେ ତୁମେ ମତେ ଭଲ ନା ପାଇବାର, ଆଗର ବେଳେ ଗୁଧେ ନା ଦେବା, ଖୁଏ ନା ଦେବା,
1: ବାହାରୁ ଖାଇକିରି ଆସିଛ ଇ କଥା ତ?
3: ହଁ, ପରେ ସାଙ୍ଗ ମାନେ ନାଇଁ ମାନିଲେ।
1: ଦେଖ ବଣ୍ଟି ତୁମକୁ ବହୁତ ମିସ୍ କରୁଛି, ତାକେ ବି ଟିକେ ଟାଇମ ଦିଅ।
3: ନମିତା, ଥ୍ୟାଙ୍କସ।
1: କାଁଥିର ଲାଗି?
3: ବଣ୍ଟିକେ ନିଜର କରବାର ଲାଗି। ତୁମେ ଜାଣିଛ ନମିତା, ବଣ୍ଟିର ମା ଏକ୍ସପାୟାର କଲା ଉତ୍ରୁ ବହୁତ ଲୋକ ବୁଝାଲେ ଫେରକା ମ୍ୟାରେଜ କରବାର ଲାଗି, କିନ୍ତୁ ମୋର ଗୋଟେ ନ ଡର, କିଏ ଆଇବା, କେନ୍ତାଟେ ଆଇବା, ବଣ୍ଟିକେ ନିଜର କରିପାରବା ନାଇଁ ପାରବା। କିନ୍ତୁ ତୁମେ ଆଇଲା ଉତ୍ରୁ ନା, ମୋର ସବୁ ଚିନ୍ତା ସବୁ ଡର ଦୂର ହେଇଗଲା। ଏଗେନ୍ ଥ୍ୟାଙ୍କସ।
1: ରାତି ବହୁତ ହେଲାନୁ, ଶୁଇ ପଡ଼।
3: କାଣା ହେବା ଯେ ଆଗ୍କେ କିଏ ଜାଣିଛି। ହଉ, ଦେଖାଯାଉ ଜୀବନଟା କେନ ନେଇକିରି କେନ ଛାଡ଼ୁଛି ଯେ।
1: ମୁଇଁ ଜାଣିଛେ ପରେ, ସେତେ ଠୁଠୁ ରହୁଥିବେ ପଛେ, ପଛରାଟା ମୁଇଁ ନାଇଁ ଉଡ଼େଇ ଦେଲେ କେବେ ନାଇଁ ଉଡ଼ିଲି। ଆରେ ବଣ୍ଟିର ବାପା, ଚୁମରା ଚୁଟେ ମୋର ହାତ ଧରିଛନ୍,

0: ଗୁଣ୍ଡେ ବାପା ମତେ ତମ ନିଜର କରିନି
1: ନମିତା ନିଜର ପଥର ତି ମୁ ଠେସି ହେଲେ ବିଲ ପଥର ପଥର ଆ ପାଇ ନାଇ ହେଇ ଯାଏ
0: ହେଲେ ମୁଇ ତ ପଥର କେ ହି ଦେବତା ଲେଖେ ପୂଜା କରି ଆସିଛେ ବଣ୍ଟିର ବାପା ମତେ ତମ ନିଜର କରିନି ବଣ୍ଟିର ବାପା
1: ନମିତା ତୁମେ ସର୍ତ୍ତର ଉଲ୍ଲଂଘନ କରୁଛ
0: ସର୍ତ୍ତ କେନ୍ତା ସର୍ତ୍ତ କାହିଁ ସର୍ତ୍ତ ମନ ଲାଗିଲା ବାହା ଲମେଇକରି ପାସ୍କେ ଡାକି ନେଲ ମନ ଲାଗିଲା ଗୁଡେ ଖୁରେଇ ଦେଲ ଏଇଟା ତମର ସର୍ତ୍ତ ଏଇଟା
1: ନମିତା
0: ବଣ୍ଟିର ବାପା କାଁ ହେଲ ବଣ୍ଟିର ବାପା ବଣ୍ଟିର
2: ବାପା ବଣ୍ଟିର
0: ବାପା ବଣ୍ଟିର
2: ବାପା
0: ବଣ୍ଟିର ବାପା
2: ବାଥରୁମ୍ ଗଲେ ବୋଧେ ଦାଦାର ଦାଦାର କାଣା ହେଇଛେ
0: ତୁମେ ମୋର ପିଛା କାଇଁ ଯେ ପଡ଼ିଛ ଅସ
2: ମତେ ତୁମେ ଭୁଲ ବୁଝୁଛ ନମିତା
0: ଦେଖ ଭୁଲ ଠିକ କାଣା ମୁଇଁ କିଛି ନାଇଁ ଜାନି ମୁଇଁ ଏତକି ଜାଣିଛେ ତମେ ମୋର ଅତୀତ ମୋର ଜୀବନର ସେ ପୃଷ୍ଠା ଯେନ୍ଟାକେ ମୁଇଁ କେବୁ ଚିରିକିରି ଫିକି ସାରିଛେ ଆଉ ନା ସେଟାକେ କେବେ ମୁଇଁ ସୋର କରବା ଲାଗି ଚାହୁଁଛେ ଆଉ ନା ସେଟାକେ କେବେ ସୋର କରମି
2: ମତେ ମାଫ କରିଦିଅ ନମିତା ମାଫ କରିଦିଅ ମୁଇଁ ତମର ଜୀବନ ତୁ କାଶୁ ଇଟା କେବେ ନାଇଁ ଚାହିଁ ଆରେ ମୁଇଁ ତ ତମର ସୁଖ ଚାହିଁଛେ ସୁଖ ଆଉ ମୋର ଲାଗି ମୋର ଲାଗି ତମର ଜୀବନ ନଷ୍ଟ ହଉ ଏଇଟା ମୁଇଁ କେବେ ନାଇଁ ଚାହେଁ ନମିତା କେବେ ନାଇଁ ଚାହେଁ ଆରେ ରକତ ଏଇ ରକତ କେନୁ ଆଇଲା କାହିଁ ଆ ଗାଡ଼ି ତ କାହିଁ ନାଇଁ ପଡ଼ି ଦାଦା ଇନ ଦାଦା ଏଇ ଜାଗା ନ ଖାସୁଥିଲେ ନା ହଁ ତ ଦାଦା ଏଇ ଜାଗା ନ ଖାସୁଥିଲେ ଦାଦା ଆସୁଛ ଚାହେଁ ଆଶ୍ଚର୍ଯ୍ୟ କଥା ଦାଦା ବାହାରେ ଆର୍ ନମିତା ଘର ଭିତରେ ହେଲେ କାରଣ କାଣା ଦାଦା ଆମର ଦୁଇଜଣଙ୍କର କଥା ଜାଣି ନାଇଁ ପାରି ତ
1: ନାଇଁ ନାଇଁ ମୁଇଁ ହେନ୍ତା ହେଇ ନାଇଁ ଦିଏ ନାଇଁ ହେଇଦିଏ ହେନ୍ତା
2: ମତେ ମାଫ କରିଦିଅ ଦାଦା ମତେ ମାଫ କରିଦିଅ ମୁଇଁ ନାଇଁ ଚାହିଁବାର ମୁଇଁ ନାଇଁ ଚାହିଁବାର ଦାଦା ମୋର ଲାଗି ତମର ଘର ଭାଙ୍ଗୁ ମୁଇଁ ଚାହୁଁଛେ ଦାଦା ମୁଇଁ ଚାହୁଁଛେ ଚାହୁଁଛେ
3: ଅଙ୍କଲ
1: ପଣ୍ଡି
3: ତୁମେ କେନକେ ଯାଉଛ
1: ନାଇଁ ତ କାହିଁ ନାଇଁ ଯିବା
3: ଅଙ୍କଲ ଖେଲମା
1: ଖେଲମା ଯେ ତୋର ମା ଗାଲି ଦେବେ ଜେଗା
3: ମା ତ ଭିତରେ ଅଛନ୍
1: ଆରେ ମା ସିନା ଭିତରେ ଅଛନ୍ ବାପା ପରେ ଇନ ଶୁଇଛନ୍
3: ବାପା ତ ଇନ ସବୁଦିନ ଶୁଇସନ୍
1: ବାପା ଇନ ସବୁଦିନ ଶୁଇସନ୍
3: ହଁ ବାପା ଇନ ଶୁଇସନ୍ ମା ଆଉ ମୁଇଁ ହେ ଭିତରେ ଶୁଇସୁ
1: ଆଶ୍ଚର୍ଯ୍ୟ କଥା ନମିତା ଆଉ ଦାଦା ମୋର ଆସବାର ଆଗନୁ ବି ଅଲଗା ଅଲଗା ଶୁଚନ୍ ହେଲେ ହେଲେ କାରଣ କାଣା
3: ଅଙ୍କଲ ଚମକି ଗଲ ନା
1: ମୁଇଁ କାଙ୍କୁ ଚମକିମି
3: ଅଙ୍କଲ ଅଙ୍କଲ ମୁଇଁ ହେନ ଲୁକୁଛେ ନା କହବ
1: ଠିକ ଅଛେ
0: ବଣ୍ଟି
1: ବଣ୍ଟି ହେନ ଲୁକିଛେ
0: ବଦମାସ ତୁ ଇନ ଲୁକିଛୁ ନି
1: ଆରେ ଅଶୋକ ସକାଳୁ ସକାଳୁ କେନ୍ ଆଡେ ବାହାରି ପଡ଼ିଲୁ ଏ ନମିତା ଆରେ ଅଶୋକ ଚା ଦିଅ ଅଶୋକ ତୁ ଚା ପି ମୁଇଁ ଟିକେ ଆସୁଛେ
2: ହଁ ଦାଦା
0: ଅଶୋକ ଚା
1: ହଁ ନମିତା ଆଜ ତକ ସୋର ଅଛେ ଇ କମ୍ ଚିନି ଆଉ ଇଲାଚି ପକା ଚାହାକେ
0: ତମେ ବିହା କାହିଁ ଯେ ନାଇଁ ହେବ
1: ଥ୍ୟାଙ୍କସ ଇ କମ୍ ଚିନି ଆଉ ଇଲାଚି ପକା ଚାହା ଲାଗି
3: ମା ମୁଁ ସ୍କୁଲ ଯାଉଛେ
0: ରହ ବେଗ ଦେଖା ଟିଫିନ ନେଇଛୁ କି ନି
1: ଆଚ୍ଛା ବଣ୍ଟି ବେଟା ଅଙ୍କଲ କେ ତୋର ସ୍କୁଲ ନାଇଁ ଦେଖଉ ବେଟା
3: ଆମର ସ୍କୁଲ ଆମର ସ୍କୁଲ ତ ପାଖେ ଅଛେ
1: ହଁ
3: ଦେଖବ ବୋଲେ ଚାଲ
1: ହଁ ଲେଟ୍ସ ଗୋ ଚାଲ ଯିମା ଚାଲ
3: ଓକେ ଅଙ୍କଲ ଟ୍ରେନ ବାଗିର ଯିମା
2: ଟ୍ରେନ ବାଗିର
3: ହଁ
2: ଆ ଠିକ ଅଛେ ଚାଲ
3: ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚୁକ୍ ଚ

0: ସ୍କୁଲ ବାହାରିଲୁ
1: ଆଉ ତମେ କଣ ମାଗି ବାହାରିଲ?
0: ବଦମାସଟା କାହିଁ
2: ବଣ୍ଠି, ଚାଲ ସ୍କୁଲ ଯିମା ଚାଲ।
0: ସଞ୍ଜୟ ବାବୁ, ଆରେ ସଞ୍ଜୟ ବାବୁ।
3: ଆରେ ମହେଶ ବାବୁ, ଆସୁନ ଆସୁନ ବସୁନ।
0: ଆଚ୍ଛା ସଞ୍ଜୟ ବାବୁ, ଘରକେ କିଏ ଆଇଛନ୍ କାଏ?
3: ଆପଣ ଅଶୋକ କଥା କହୁଛନ୍? ମୋର ଭାଇଟିଏ।
0: ଯା ହଉ ଆଜ୍ଞା, ବୁଝିଲେ କାଏ, ଏ ଘରକେ ଯିଏ ଆଇଲେ ଗଲେ ପାରବେ, ହେଲେ ମାଇଝି ଆଡର କୁନୁଆ ପାରି ନାଇଁ ହୁଏ ରେ ବୁଆ। ଆଦେ ଆମର ଘରକେ କିଏ ପଟେ ଆଇଛେ ଯେ ନେଇ? ଆମର ପୂର୍ଣ୍ଣିମା, ଆମର ପୂର୍ଣ୍ଣିମା ମୋର ଭାଇ ବୋଲୁଛେ। ଇ ବୁଆ କାଏଁ ଭାଇ ରେ? ଭାଇ ବୋଇଲେ ତ ଆମେ ଗୋଟେ ମାର ପେଟର ଛୁଆକେ ବୁଝସୁଁ, ନହେଲେ କେନ କକାର ପୁଅ, ବବାର ପୁଅ, ନାନାର ପୁଅ କି କେନ ମାଉସୀର ପୁଅ କେ ବୁଝସୁଁ। ଇ ଲେତା ଗୁତା କିଛି ନାଇଁ ଆର ଭାଇ, ମରି ଯିବ ନେଇ ଏନ୍ତା ଥି ଯେ ହେଇଥିବା କାହିଁ ନ ଆଜ୍ଞା। ଏ ଶାସ ଘର ଆଡର ସବୁ ଲୁକବାକେ ଆମେ ଚିହ୍ନୁ କି ଜାନୁ?
3: ଯେ ମହେଶ ବାବୁ
0: ଆଜ୍ଞା,
3: ଇ ସକାଳୁ ସକାଳୁ ଏଇଟା କେନାଡ଼ୁ ବାହାରି ପଡ଼ିଲେ ବୋଲଛେ?
0: କଥା କାଣା କି ଆଜ୍ଞା, ଆଜି ସକାଳୁ ବୋଲଛନ୍ ଚୁରା ଦୁଟା ବତରେଇଥିଲୁ, ଆମେ ତ ଦୁହି ପରାନି କୁଟି ନେଲୁ, ହେଲେ ସେ ଯେନ୍ ବାବୁ ଆଇଛନ୍, ବାବୁଙ୍କର ତଣ୍ଟି ଚୁଡ଼ା ବତରା ଉତରେ ନେଇ, ଆର ଆମର ପୂର୍ଣ୍ଣିମା ବୋଇଲେ କି ଇ କଦଲୀ ଦୁଇଟା ଯଦି ସାନି ନେମା ବୋଇଲେ ବାବୁଙ୍କର ତଣ୍ଟି ତ ସଟ ସଟ ସଟ ସଟ ଉତରି ଯିବା ଗୋ ବୋଇଲେ।
3: ଆଚ୍ଛା
0: ହେତି ଲାଗି ବୋଲି ଆଜ୍ଞା।
3: ଏଇଟା କଥା
0: ଆଜ୍ଞା।
3: ଓହୋ, ଚିନ୍ତା ନାଇଁ କରୁନ୍, ଘରେ କଦେଲ ଥିବା ବୋଧେ।
0: ଆଜ୍ଞା
3: ମୁଁ ଦେଖୁଛେ। ନମିତା, କଦେଲ ଅଛେ କାଁ? ଦେଖ ତ ମହେଶ ବାବୁଙ୍କୁ ଟିକେ ଦରକାର ଅଛେ। କଦେଲ ଅଛେ ବୋଧେ ଆନୁଛ? ନା
0: ଇ ଆମର ପୂର୍ଣ୍ଣିମା ଭିଲ ନାଇଁ ଆଜ୍ଞା। ଆଦି ଇଟା ମୁଇଁ ଘରକେ ନାଇଁ ପହଞ୍ଚିଥିବି ନ, ସାଙ୍ଗେ ସାଙ୍ଗେ ଅର୍ଡର ହେଇଯିବା। ହଏ ଗୋ, ଜନ ମାଂସ ଟିକେ ଆନବ ତାର ବୁହାର ଲାଗିଛେ। ସାଲା ମାଇଝି ଆଡର କୁନୁଆ ପରେ ବୁଝିଲେ ସଞ୍ଜୟ ବାବୁ
3: କାଣା,
0: ଇମାନେ ଉପରକେ ଉପରକେ ଯେତେ ଦେଖେଇ ହଉନ୍, ଭିତରେ ଭିତରେ ତେଲ ତେଲି ଗୁଟେ, ଆର ଆମେ ପିରୁଆ ଯାକର ପିଚକି କିରି ଅଲଗା। ଆପଣ ବସିଥାଉନ, ମୁଇଁ ଆନି ହଉଛେ। ଇବୁଆ ବୋହୁ, ଏ ତିନିଟା ଦେଇ ନେଲୁ ଯେ ଗୋ, ଯୁଡ଼େ ଦରକାର ଥିଲା ଦେଇଛ ବୋଇଲେ ହେ ଗୁଟକ ଦିଅ ନି ଯେ ଖାଇ ନେସି। ବୋଇଲେ ମୁଇଁ ବାହାରିଲି ସଞ୍ଜୟ ବାବୁ କୁନୁଆର ସେ ବାପି। ମାନେ ଉପରକେ ଉପରକେ ଯେତେ ଦେଖେଇ ହଉ, ଭିତରେ ଭିତରେ ତେଲ ତେଲି ଗୁଟେ, ଆର ଆମେ ପିରୁଆ ଯାକ ପିରୁଆ ଯାକ କିରି ଅଲଗା।
4: ବଣ୍ଟିର ବାପା, କାଣ ଭାବୁଛ?
5: କିଛି ନାହିଁ ତ। ଆଚ୍ଛା ନମିତା, ଅଶୋକ ତୁମକୁ କେନ୍ତା ଲାଗଲା?
4: ମାନେ
5: ଆମର ଅଫିସର ସେ ବଡପଣ୍ଡା ଆଉ ନାଇଁ ଅଛନ୍ କାଏଁ? ତାଙ୍କର ଝିଅର ଲାଗି ସେ ଆକ୍ଚୁଆଲି ପିଲାଟେ ଖୋଜୁଛନ୍, ତ ମୁଇଁ ଭାବିଲି ଆଚ୍ଛା ଆମର ଅଶୋକର ପ୍ରସ୍ତାବଟା ଦେଲେ କେନ୍ତା ହେତା?
4: ମୁଇଁ କେନ୍ତା କିରି କହିପାରମି, ତା ଛଡ଼ା ତାହାକୁ ନାଇଁ ପଚାରିକିରି।
5: ହଁ, ତାକେ ନାଇଁ ପଚାରିକିରି ତାର ପ୍ରସ୍ତାବ ଦେବାଟା ବି ଟିକେ ଠିକ କଥା ନୁହେଁ। ଆଚ୍ଛା ଏନ୍ତା ବି ହେଇପାରେ ନମିତା, ଅଶୋକ କାହାକେ ଯଦି ଭଲ ବୁଲା ପାଉଥିବା?
4: ମୋର ତରକାରୀ ପୁଡ଼ିଗଲାନ କେନ୍ସି, ମୁଇଁ ଆଉଛେ।
5: କେତେ ଦିନ ନିଜକେ ନିଜେ ଏନ୍ତା ଠକବ ନମିତା, କେତେ ଦିନ? ମୋର ବିଶ୍ୱାସ ଇହାଦେ ବି ତୁମେ ଅଶୋକକେ ଭଲ ପାଉଛ। ହଁ ନମିତା, ଇହାଦେ ବି ତୁମେ ଅଶୋକକେ ହିଁ ଭଲ ପାଉଛ। ଇହାଦେ ବି ନମିତା, ଇହାଦେ ବି।
6: କ୍ୟାପିଟାଲ ଅଫ ତାମିଲନାଡୁ ଚେନ୍ନାଇ, କ୍ୟାପିଟାଲ ଅଫ ତାମିଲନାଡୁ ଚେନ୍ନାଇ।
7: ଓହୋ ବଣ୍ଟି, ଭଲ କରି ପଢ଼।
6: କ୍ୟାପିଟାଲ ଅଫ ତାମିଲନାଡୁ ଚେନ୍ନାଇ ଏକ୍ସପ୍ରେସ।
7: ବଣ୍ଟି, ଚେନ୍ନାଇ ଏକ୍ସପ୍ରେସ କାଣ ବୋଲୁଛୁ, ଭଲ କରି ପଢ଼।
6: ନା ନା ଚେନ୍ନାଇ
7: ପଢ଼ ବେଲେ ଯେତେ ନା ହେଲା କଥା, ଖାଲି
6: କ୍ୟାପିଟାଲ ଅଫ ତାମିଲନାଡୁ।
7: ଓହୋ, ଆଚ୍ଛା ଚାଲ ଦେଖା, କ୍ୟାପିଟାଲ ଅଫ ଓଡ଼ିଶା
6: ଭୁବନେଶ୍ୱର,
7: କ୍ୟାପିଟାଲ ଅଫ ତାମିଲନାଡୁ।
6: ମା ତାମିଲନାଡୁ କାଣି କହସନ୍, ହେନ କଣ ସବୁ ନାଡୁ ବନେଇ ରହସନ୍?
7: ଓହୋ ମଝିନ କ୍ୱେଶ୍ଚେନ ନାଇଁ, ଆନ୍ସର କହ, ଯେତେବେଳେ କହିଲେ ଖାଲି କ୍ୱେଶ୍ଚେନ କରୁଛି। ଆଚ୍ଛା ଛା, ଇଟା ରଖ, ଆଉ ତୁ ମତେ ଫୋର୍ ର ଟେବୁଲ କହ।
6: ଫୋର୍ ୱାନ୍ ଜା ଫୋର୍, ଫୋର୍ ଟୁ ଜା ଏଇଟ୍।
7: ଏବଂ ଭଲ କରି କହ, ଖାଲି ଝୁମରୁଛୁ ଯେ, ଭଲ କରି କହ।
6: फोर वन जा फोर फोर टू जाए
7: बंटी बंटी मत कान फाटी बंटी।

0: ନାଇ ପଡ଼ତୁଇ
1: ଆଉ ହିରୋ କେନ୍ତା କେନ୍ତା ବୋ
2: ଏକ ନମ୍ବର
0: ବଣ୍ଟି ଚାଲ କଲେ କଲେ ଖାଇକି ଶୁଇବୁ ଚାଲ ଅଶୋକ ତମେ ବି ଆସ ଖାଇଦେବ
1: ଦାଦା ଆସୁନ ଏକା ସାରି ଖାଇମୁ ନ
2: ବାପା ତ ଅଫିସ ନୁ ନୁହେଁ ଆସନ
1: ବାପା ଅଫିସ ନୁ ନୁହେଁ ଆସନ
2: ବାପା ତ ଅଫିସ ନୁ ସବୁଦିନ ଡେରି ନ ଆସନ
1: ହେଲେ ନୂଆପଡ଼ା ନଥିଲା ବେଲେ ତ ଦାଦା ଜଲ୍ଦି ଘରକେ ପଲେ ଆସୁଥିଲେ
2: ଇନ ବି ଜଲ୍ଦି ଆସୁଥିଲେ ନା ଗମା ହେଲେ ଜାଣିଛ ଅଙ୍କଲ ମା ହେଲା ଦିନ ନା ସବୁଦିନ ଡେରି ନ ଆଉଛନ୍ ପରେ
0: ବଣ୍ଟି ଚାଲ କଲେ କଲେ ଖାଇକି ଶିବୁ ଚାଲ ଏତେ ନହେଲା କଥା ଖାଲି ଶିଖିଛେ ଚାଲ
1: ଆଶ୍ଚର୍ଯ୍ୟ କଥା ଦାଦା ନମିତା ଆସିଲା ଦିନୁ ଡେରିରେ ଅଫିସରୁ ଆସୁଛ ହେଲେ ହେଲେ କା କରି
0: ଅଶୋକ ଆସ ତମେ ବି ଖାଇଦେବ
1: ନାଇ ଦାଦା ଆସୁନ ଏକା ସାରି ଖାଇମୁ ନ
0: ମହେଶ ବାବୁ ରାବତ
1: ମହେଶ ବାବୁ
0: ହଁ ମହେଶ ବାବୁ
1: ମହେଶ ବାବୁ
3: ବଣ୍ଟି ବେଟା
4: ଟିକେ ଶୁଇ ଦଉନ୍ କଲେ କଲେ ଟିକେ ଶୁଇ ଦଉନ୍
0: ମହେଶ ବାବୁ ବଣ୍ଟି ବାପା କାଁ ହେଲା
4: କେ ଜାଣେ ଗୋ ବୋହୁ ଅଫିସ ନ ବୋଲୁଛ ହଠାତ୍ ପଡ଼ିଗଲେ ତେହରୁ ଜୋର ଜୋର ଜୋର ଜୋର ନିଶ୍ୱାସ ନେଇକିରି ଖାସି ବସିଲେ ଖାସି ବୋଇଲେ ଖାସି ବୋଲୁଛ ବୋହୁ ରକତ ପଡ଼ବା ତକର ଖାସି ତେହରୁ ଯାଇକିରି ଦମ ଧରିଛ ଆମେ ହେଲେ କାଁ କରସୁ କହ ତ ଛିନ୍ଛାନ୍ ହସ୍ପିଟାଲ କେ ବୋହି ନେଇଗଲୁ ତାଙ୍କର ଉଷ ହଁ ଆଦେ ଏ ବୋହୁ ଏ ଦେ ଇଟା ତାଙ୍କର ଉଷ ଆର ପ୍ରେସ୍କ୍ରିପସନ ଇହାଦେ ଇଞ୍ଜେକ୍ସନ ଗୋଟେ ଦିଆ ହେଇଛି କଲେ କଲେ ଶୁଇ ପଡ଼ବେ ବାକି କାଲି ସକାଳୁ ଇ ପ୍ରେସ୍କ୍ରିପସନ ହିସାବେ ଉଷ ମାନେ ଠିକ ଠିକ କରି ଖୁଆବ ବୁଝିଲ ବୋଇଲେ ମୁଇଁ ଆଉଛେ ତେନେ
0: ମହେଶ ବାବୁ ଟିକେ ଶୁଣ ତ କେତେ ପଇସା
4: ଏ ବୋହୁ ତମକେ ବି ଦେଖସି ଯେ ନାଇଁ ଗୋ ହଇ ଗୋ ମୁଇଁ ସଞ୍ଜୟ ବାବୁଙ୍କର ସାଙ୍ଗରେ ଖାଲି ଗୋଟେ ଅଫିସ ନ ଚାକିରି ନାଇଁ କରବାର ତମର ପଡ଼ୋଶୀ ବିଲ୍ ତ ହେଁ ତାର ଛଡ଼ା ସକାଳ ପାଇଲେ ତ ଡେଲି କିଛି ନାଇଁ କିଛି ମାଗି ଯାଉଛେ ଆଜି କଦେଲ ଦୁଇଟା କାଲି ଗୁରସ ଟିକେ ତାର ବଦଲା କେତେ ପଇସା ଫିରେଇଛେ ନାଇଁ ନାଇଁ କେତେ ପଇସା ଫିରେଇଛେ ତମେ ବି କଥା କହିଛ ଯେ ହେସବୁ ଛାଡ଼ ଆଉ ଉଷ କଷା ଟିକେ ନିଘା କରି ଖୁଆବ ହଁ ଆଉଛେ ଆଚ୍ଛା ବୋହୁ ଶୁଣ ତ ସଞ୍ଜୟ ବାବୁଙ୍କର ଆଘର ନୁ ଏନ୍ତା କିଛି ମାନେ ଖାସବାରଟା
0: ନାଇଁ ନାଇଁ ହେନ୍ତା କିଛି ନାଇଁ ଥାଇ
4: ହେନ୍ତା କିଛି ନାଇଁ ବୋଇଲେ ଆଚ୍ଛା ସେ ପ୍ରେସ୍କ୍ରିପସନଟା ଟିକେ ଦିଅ ତ
0: ହଁ ହଁ ଆଦେ ଆଦେ ଧର
4: ଏ ବୋହୁ ଆଦେ ଇ ଟେଷ୍ଟ ମାନେ ସବୁ ଲେଖା ହେଇଛି କାଲି ସକାଳୁ ଯାଇକିରି ଆଗ ଏଇ ଟେଷ୍ଟ ମାନେ କରେଇ ନେବ ବୁଝିଲ ଆଉ ପ୍ରେସ୍କ୍ରିପସନ ହିସାବରେ ଠିକ କରି ଉଷ ଖୁଆବ ମୁଇଁ ଆଉଛେ
1: ମହେଶ ବାବୁ ଟିକେ
4: କାଁ ବୋଲୁଛନ୍ ଆଜ୍ଞା
1: ଏ ଦାଦାଙ୍କର ଅଫିସ ନ ସବୁଦିନ ଏନ୍ତା ଲେଟ୍ ମାନେ ଲେଟ୍ ନାଇଟ୍ ତ କର କାମ ଚାଲୁଥିସି
4: ନାଇଁ ତ କିଏ କହିଲା
1: ନାଇଁ ନାଇଁ ଜଷ୍ଟ ଜାଣବାର ଲାଗି ଚାହୁଁଥିଲି
4: ନହେଲେ ତ ଆଜ୍ଞା ଆମର ଅଫିସ ଏନ୍ତେ ହିଁ ପାଞ୍ଚ ବଜଲେ ବନ୍ଦ ହେଇଯାଇସି
1: ପାଞ୍ଚ ବଜନୁ
4: ଆଉ ବୋଇଲେ ମୁଇଁ ଆଉଛେ ଆଜ୍ଞା ସିଆଡେ ମୋର ଲେଟ୍ ଦେଖିକିରି ଆମର ଘରର ଲୋକେ ଫେର କେତେନି କେତେ ଘବରଉଥିବେ ଆଉଛେ ଆଜ୍ଞା
1: ଆଜ୍ଞା ଆଜ୍ଞା ଦାଦାର କାଣା ହେଇଛେ ଆରେ ପଚରଉଛେ ପରେ ଦାଦାର କାଣା ହେଇଛେ
0: କାଣା ହେଇଛି ବୋଲେ ମୁଇଁ ମୁଇଁ କେମିତି କିରି କହିମି
1: ତୁମେ କାଣା ଏଇ ମହେଶ ବାବୁକେ ଠକଲା ବାଗିର ମତେ ଠକି ଦବ କାଲି ରାତି ଦାଦା ଖାସୁଥିଲେ ନା ଆରେ କାଲି ରାତି ଦାଦା ଖାସୁଥିଲେ ନା ଦେଖି ଆସ ଆରେ ଇଠାନେ ଇଠାନେ କାଲି ରାତି ଦାଦା ଖାସି ଖାସି କରି ବ୍ଲଡ୍ ବାନ୍ତି କରବାର ମୁଇଁ ନିଜର ଆଖି ଦେଖିଯାଏ କାଁ ହେଲା ଆରେ କାଁ ହେଲା ପଚରଉଛେ ପରେ କାଁ ହେଲା ଦେଖ ଦେଖ ମୁଇଁ ପଚରଉଛେ ଦାଦାର କାଁ ହେଇଛେ
0: ବ୍ଲଡ୍ କ୍ୟାନ୍ସର
1: ବ୍ଲଡ୍ କ୍ୟାନ୍ସର କେଭୁ
0: ବିହା ଆଗରୁ
1: ତମେ ତମେ କେଭୁ ଜାଣିଲ
0: ବିହା ଆଗରୁ
1: ହ୍ୱାଟ ହାଉ ଡିସ୍କଷ୍ଟିଂ ହିଟା ହିଟା ସୁଇସାଇଡ୍ ଏ ନମିତା ସୁଇସାଇଡ୍ ଏ ଆରେ ମୁଇଁ ବୁଝି ନାଇଁ ପାରବାର ସବୁ ଜାନି ଶୁନି କରି ତୁମେ ତୁମେ ଏଡ଼େ ବଡ଼ ଡିସିଜନ୍ଟେ ନେଲ କେନ୍ତେ କରି ହଁ

0: ବୋଇ ମାନୁଛେ ମୁଇଁ ବେକାର ଥିଲି ବୋଲିକରି ତମର ହାତ ଧରି ନାଇଁ ପାରିଥାଇ, ହେଲେ ମୁଇଁ ହାର ନାଇଁ ମାନିଥାଇ ନମିତା, ହାର ନାଇଁ ମାନିଥାଇ ମୁଇଁ। ଖାସ ତମକୁ ନିଜର କରବାର ଲାଗି ମୁଇଁ ଦିନ ରାତ ମେହନତ କଲି ଚାକିରିଟେ ପାଇବାର ଲାଗି, ଆଉ ଶେଷକେ ଶେଷକେ ଭଲ ଚାକିରିଟେ ପାଇଲି ବି, ହେଲେ ହେଲେ କା କରି କା କରି ନମିତା। ତିନ ଚାରିଟା ତୁମେ ମୋତେ ଡାକି ନାଇଁ ପାରିଲ, ମୋର ଉପରେ ତମର ବିଶ୍ୱାସ ନାଇଁ ଥାଇ, ଆରେ ମୋର ଉପରେ ତମର ବିଶ୍ୱାସ ନାଇଁ ଥାଇ।
1: ଥିଲା ଅଶୋକ ଥିଲା, ହେଲେ ମୋର ନିଜର ଉପରେ ମୋର ବିଶ୍ୱାସ ନାଇଁ ଥାଇ।
0: ନମିତା
1: ନାଇଁ ଥାଇ ମୋର ବିଶ୍ୱାସ।
0: ନମିତା
1: କଥା ହେଲା ଇଜ୍ଜତ, ମେହେଜି ଟୁକେଲଟି ନିଜର ଇଜ୍ଜତ ଢାପିକି ରଖବାର ଲାଗି ତାକେ କେତେ ତକଲିଫ ଉଠାବାରକେ ପଡ଼ସି ସେ କଥା ତମେ କେ ଜାନ ଅଶୋକ।
0: ନମିତା
1: ରୋଡ୍ ଆକ୍ସିଡେଣ୍ଟ ଥି ମା ବାପା ମଲା ଉତରୁ ବି ମୁଇଁ ନିଜେ କେ କେବେ ଏକଲା ନାଇ ଭାବି, କାଇଥି ଲାଗି ଜାନିଛ ଜାନିଛ କାଇଥି ଲାଗି, ଖାସ ତମର ଲାଗି, ତମର ଭଲ ପାଇବାର ଲାଗି।
0: ନମିତା
1: ହେଲେ କେତେ ଦିନ ଅଶୋକ, କେତେ ଦିନ ଟାକି ଟାକି ବରସ ପାଇଗଲା, ନା ତମର ଦେଖା ଥିଲା ଆଉ ନା ତମର ଚାକିରି, ଦିନର ଉଜାଲା ତ କେନ୍ସି ରକମେ କଟି ଯାଉଥିଲା ଅଶୋକ, ହେଲେ ହେଲେ ରାତିର ଅନ୍ଧାରେ କିଏ ଆସିକରି କବାଟ ପିଟି ଦଉଥିଲା, ତ କିଏ ଆସିକରି ଛତୁ ପରିକେ ପଥର ଫିଙ୍ଗି ଦଉଥିଲା, ତ କିଏ କହୁଥିଲା ନମିତା ନମିତା ମୁଇଁ ତତେ ରାନି କରିକି ରଖମି, ତ କିଏ କହୁଥିଲା, ଆରେ କିଛି ନା ହେଲେ ଆଜ ରାତ କର ଲାଗି ହେଲେ କବାଟ କୁଲ।
0: ନମିତା ବନ୍ଦ କର ବନ୍ଦ କର, ମୁଇଁ ଆଉ ଶୁଣି ନାଇଁ ପାରେ, ନାଇଁ ଶୁଣି ପାରେ ନମିତା।
1: ଏତ୍କି ଶୁଣିକରି ତକି ଗଲ ଅଶୋକ, ତ ଥରେ ଭାବିକରି ଦେଖ ମୁଇଁ କାଣା ନାଇଁ ଶୁଣିଥିମି, ମୁଇଁ କେତେ ନାଇଁ ସହିଥିମି।
0: ମୁଇଁ ସବୁ ବୁଝିପାରୁଛେ ନମିତା, ସବୁ ବୁଝିପାରୁଛେ। ଜାନି ଶୁଣିକରି ଗୋଟେ ବ୍ଲଡ୍ କ୍ୟାନ୍ସର ପେସେଣ୍ଟ କେ, ଏଇଟା ତ ତମର ପ୍ରୋବ୍ଲେମର ସଲ୍ୟୁସନ୍ ନୁହେଁ, ସେ କିଏ ଜାନେ କିଏ ଜାନେ ସଞ୍ଜୟ ତାର ଜୀବନ ଆଉ କେତେ ଦିନ, ଦୁଇ ମାସ କି ଦୁଇ ବରଷ ଗଲା ଉତରୁ, ଆରେ ତାର ଉତରୁ ତୁମେ କାଣ କରବ, ହେତେବେଲେ ଏଇ ଦୁନିଆ ତମକୁ ଜିଇ ଦେବା, ଆରେ ଜିଇ ଦେବା ଏଇ ଦୁନିଆ। ଦେଖ ନମିତା, ଇହାଦେ ବି ଟାଇମ ଅଛେ, ଇହାଦେ ବି ଟାଇମ ଅଛେ ନମିତା, ମୋର କଥା ମାନ ଭାଙ୍ଗି ଦିଅ ବିହା ଘରକେ ଭାଙ୍ଗି ଦିଅ। ଦେଖ ନମିତା, ହେନ୍ତେ ବି ସଞ୍ଜୟ ତାର ଜୀବନ ଆଉ କେତେ ଦିନ, ଆରେ ଦୁଇ ଦିନ କି ଚାରି ଦିନ ଗଲା ଉତରୁ ତୁମେ ଚେନ୍ ଏକଲା କି ସେ ଏକଲା। ଦେଖ ପ୍ଲିଜ ପ୍ଲିଜ ନମିତା, ମୋର କଥା ମାନ, ଭାଙ୍ଗି ଦିଅ, ଆରେ ଭାଙ୍ଗି ଦିଅ ବିହା ଘରକେ ଭାଙ୍ଗି ଦିଅ। ଦେଖ ନମିତା, ଦେଖ ଆମେ ଗୋଟେ ନୂଆ ସଂସାର ଗଢ଼ମା ନମିତା, ଆରେ ଆରେ ଆମେ ଗୋଟେ ନୂଆ ସଂସାର ଗଢ଼ମା।
1: ଆଉ ବଣ୍ଟିର ବାପା, ବଣ୍ଟିର ବାପା କେ ମୁଇଁ ଇନୋ ଏନ୍ତା ମରବା ଲାଗି ଛାଡ଼ିଦେମି, ଆଉ ବଣ୍ଟି ବଣ୍ଟି କେ ମୁଇଁ ଅନାଥ କରିଦେମି। ୱା ଅଶୋକ ୱା, ମନ ଲାଗଲା ହାତ ଧରି ପକାଲ, ମନ ଲାଗଲା ହାତ ଛାଡ଼ିଦେଲ, ତମେ ମତେ କାଣ ବୋଲିକିରି ଭାବିଛ, ତମର ହାତର ଖେଲନା ଯେନ୍ତା ଚାହେବ ହେନ୍ତା ଖେଲବ।
0: ନମିତା
1: ସୋର ରଖ, ବଣ୍ଟିର ବାପା 7 ଦିନ ଯିଉ କି 7 ମାସ, ସେ ମୋର ବିହା ହେଲା ପତି ଆଉ ମୁଇଁ ତାକର ବିହା ହେଲା ପତ୍ନୀ, ସେ ଯେନ୍ତା ବି ହଉ ଯାହା ବି ହଉ ସେ ମୋର ଆଉ ମୁଇଁ ତାକରେ, ତାହାକୁ ଛାଡ଼ିକିରି ଯିବାର ପ୍ରଶ୍ନ ନାଇଁ ଉଠବାର ଅଶୋକ, ପ୍ରଶ୍ନ ନାଇଁ ଉଠବାର
0: ନମିତା,
1: ପ୍ରଶ୍ନ ନାଇଁ ଉଠବାର।
2: ନମିତା ଆଉ କେତେ ଦିନ ଏନ୍ତା ଲୁକି ଲୁକି କରି ଭଲ ପାଉଥିବା, ଚାଲ ଇଠାନୁ ବହୁତ ଦୂର ପଲେଇ ଯିମା।
3: ସତେ ତେହରୁ
2: ବିହା ଆମା,
3: ଏତ୍କି ସାହସ ତମର?
2: ସାହସ ଅଛେ ବୋଲି ତ ତମକୁ ଭଲ ପାଉଛେ।
1: ବଣ୍ଟିର ବାପା।

0: ହେଲା?
1: କିଛି କିଛି ନାହିଁ।
0: ସପନ ସ୍ୱପ୍ନ ଦେଖୁଥିଲା?
1: ହଁ ସପନ। ନାଇଁ ନାଇଁ ନାଇଁ, ହେନ୍ତା କିଛି ନାହିଁ।
0: କାଣ ଦରକାର ଥିଲା?
1: ପଏଣ୍ଟ ଟିକେ ଆନ।
0: ହଁ ହଁ, ଆଣି ଦଉଛି।
1: ମୋର ସପନ ସତ ନାଇଁ ହେଇଯାଏ ତ, ହେଇଟା ତ ମୁଇଁ ଚାହୁଁଛେ। ମୋର ସପନ ସତ ହଉ, ନମିତା ଆଉର କାହାରି ହଉ, ସୁଖେ ଘର ସଂସାର କରୁ। ହେଲେ ଅଶୋକ ସାଙ୍ଗେ ନମିତାକେ ଦେଖିଲେ ମୁଇଁ ସହି ନାଇଁ ପାରବାର କାଁ କରି। ନମିତାକେ ମୁଇଁ ମୋର ମନ ଭିତରୁ ଭଲ ନାଇଁ ପାଇ ବସି ତ। ନାଇଁ ନାଇଁ ନାଇଁ, ଏଇଟା ନାଇଁ ହେଇପାରେ, କାଁ କରି ନାଇଁ ହେଇପାରେ। ଆଫ୍ଟର ଅଲ୍ ମୁଇଁ ତାର ହଜବ୍ୟାଣ୍ଡ ଆଏ। ମୋର ଆଖିର ସାମ୍ନାରେ ନମିତା ଆଉର କାହାର ହେଇଯିବା, ଆର୍ ମୁଇଁ ସେଟାକେ କଲେ କଲେ ସହିଯିମି।
0: ପାଏନ୍?
1: ହଁ ଦିଅ ନମିତା।
0: ବଣ୍ଟି ବାବା,
1: ନମିତା,
0: ବଣ୍ଟି ବାବା,
1: ନମିତା, ନମିତା, ନମିତା, ନମିତା, ଏସବୁ ଏସବୁ ପାପ ହେ ନମିତା, ଏସବୁ ପାପ ହେ।
0: ନାଇଁ ବଣ୍ଟି ବାବା, ଏଇଟା ଏଇଟା ତ ତମର ଅଧିକାର ହେ ବଣ୍ଟି ବାବା, ଏଇଟା ଏଇଟା ତମର ଅଧିକାର ହେ, ଏଇଟା ତମର ହକ ହେ ବଣ୍ଟି ବାବା, ବଣ୍ଟି ବାବା, ବଣ୍ଟି ବାବା।

0: ପ୍ରେମେ କାଣା ହେଇପାରିଥିତି? ତାର ବାପା, ତାର ଭାଇ, ତାର ପୁଅ, ଯଦି ବି କିଛି ହେଇତିତି ନାହିଁ, ଏ ଦୁନିଆ ହସିତିତା ଅଶୋକ, ଏ ଦୁନିଆ ହସିତିତା।
1: ଦୁନିଆ ତ ଇହାଦେ ବି ହସ୍ବା ଦାଦା। ଆରେ ତୁମେ କାଣ ଭାବୁଛ? ତୁମେ ଭାବୁଛ ତୁମେ ବୁଝେଇଦେଲେ ଏ ଦୁନିଆ ସବୁ ବୁଝିଯିବା, ସ୍ୱୀକାର କରିନେଇଯିବା ତୁମର ମହାନତାକେ? ନାଇଁ ଦାଦା, ନାଇଁ। କୁଆଁରୀ ଟୁକେଲ ଥରେ ଯଦି ଜଙ୍କ ହାତ ଧରିଦେଲା ନାହିଁ, ସେ ଆଉ କୁଆଁରୀ ହେଇକରି ନାଇଁ ରହେ ଦାଦା। ଆର ଚାର ପତ୍ନୀ କୁଆଁରୀ ହେଇକରି ରହିଯାଇସି ନେ, ତାକେ ତାକେ ହି ଦୁନିଆ।
2: ଅଶୋକ, ତମେ ଏଇ ଘରକେ କୁନୁଆ ହେଇକରି ଆସିଛ, ନିଜ ସୀମା ଭିତରେ ରହ।
1: ନିଜକେ ପଚର, ଏ ଘରେ କିଏ କୁନୁଆ, ମୁଇ କି ତୁମେ?
2: ଅଶୋକ,
1: ଆରେ ବୁଢ଼େ ସିନ୍ଦୁର ଥିପେ କି ହାତେ ଚୁଡ଼ି ମୁଠେ ବାନ୍ଧିଦେଲେ ଜନେ ଜନକର ପତ୍ନୀ ହେଇଗଲା। ପତ୍ନୀ ହେବାରକେ ହେଲେ ନେ ପତିର ପ୍ରେମ ପାଇବାର ଲାଗି ପଡ଼ସି, ଆରେ ପତିର ମନ ଭିତରେ ଠାନ୍ଟେ କରବାର ଲାଗି ପଡ଼ସି। ହେଲେ ଆଜ କହିପାରବ? ଆରେ କହିପାରବ ଆଜ ତମର ଠାନ୍ କେନ୍ଠାନେ? ଇ ପତିର ମନ ଭିତରେ କି ଖାଲି ଇ ଘର ଭିତରେ?
2: ଅଶୋକ,
1: ବିହା ଗୋଟେ ପବିତ୍ର ବନ୍ଧନ ଆଏ ନବିତା, ପବିତ୍ର ବନ୍ଧନ ଚେନ୍ଠାନେ ତେ ଦେବତା ବ୍ରାହ୍ମଣ ପୁରୋହିତ ସବୁକୁ ସାକ୍ଷୀ ରଖିକରି ଦୁଇଟା ମନ ମିଶି, ଦୁଇଟା ଦେହ ଆର ଦୁଇଟା ଆତ୍ମା ମିଶିକରି ଏକ ହେସି। ହେଲେ ଏଇଟା କେନ୍ ପ୍ରକାର ବିହା? ଆରେ ଏଇଟା କେନ୍ ପ୍ରକାର ବିହା? ନା ଯେନ ମନ ମିଶିଛେ ନା ଦେହ।
0: ଅଶୋକ ପ୍ଲିଜ, ଅଶୋକ ପ୍ଲିଜ, ମୁଇ ସବୁ ସହି ନାଇ ପାରବାର, ମୋର କଲଚା ଖଡ ଖଡ ହେଇଯାଉଛେ।
1: ତମର କଲଚା ଖଡ ଖଡ ହେଇଯାଉଛେ ତ ତମର କଲଚା? ଆରେ ତୁମେ ତ ଯେନ୍ କାମ କରିଛ ସେ କାମ କରବାର ଲାଗି ଜନକର ଦୁଇଟା କଲଚା ଦରକାର ଦାଦା, ଦୁଇଟା କଲଚା ଦରକାର। ହଁ, ଜୀବନ ତମର, ନିଷ୍ପତ୍ତି ବି ତମର, ମୁଇଁ ମାନୁଛେ ତମର ନିଷ୍ପତ୍ତି ମହାନ ଆଏ, ତମର ଉଦ୍ଦେଶ୍ୟ ମହତ ଆଏ। ହେଲେ କେନ୍ସି ସର୍ତ୍ତର ଆଧାର ଥି ଜୀବନଟେ ଜିଇ ନାଇଁ ହୁଏ ଦାଦା। ସର୍ତ୍ତ ଗୋଟେ ଏମିତି ବନ୍ଧ ନାହିଁ, ନା ଚେନ ଚିଁ ହେସି ନା ମରି ହେସି। ଦାଦା ମୁଇଁ ବିନ୍ତି କରୁଛେ ଦାଦା, ପ୍ଲିଜ ପ୍ଲିଜ ଦାଦା, ଠିଲି ଦିଅ ଏଇ ବନ୍ଧନକେ, ଆଉ ଦୁହେଁ ଏକ ହେଇ ଯାଅ ଦାଦା, ଏକ ହେଇ ଯାଅ। ହାର ଯଦି ନାଇଁ ପାରବ ବୋଇଲେ ନାଇଁ, ଦୁହେଁ ଦୁଇ କଣ୍ଡୁ ଅଲଗା ହେଇଯାଅ, ଅଲଗା।
2: ଅଶୋକ, ତମର ସାହସ କେନ୍ତା ହେଲା ଏସବୁ କହିବା ଲାଗି? ତୁମେ କହିବା ଲାଗି କିଏ କିଏ ତୁମେ କହିବା ଲାଗି?
1: ଏଇ କିଏ? ମୁଇଁ ସେ ଆଏ, ଆରେ ମୁଇଁ ସେ ଆଏ ଯେ ଆଜ ତକ ତମର ସୁଖ ଚାହିଁ ଆସିଛେ, ଯିଏ ଆଜ ତକ ତମକୁ ଭଲ ପାଇ ଆସିଛେ, ଆର ଯିଏ ତମକୁ।
0: ଅଶୋକ
2: ବଣ୍ଟିର ବାପା, ଦେଖ ଅଶୋକ କାଣ କହିଲେ ଯେ ମୁଇଁ କିଛି ନାଇଁ ଜାଣି ବଣ୍ଟିର ବାପା, ବଣ୍ଟିର ବାପା ମୁଇଁ ଅଶୋକ କେ ଭଲ ନାଇଁ ପାଏ, ମୁଇଁ ଅଶୋକ କେ ଭଲ ନାଇଁ ପାଏ। ବଣ୍ଟିର ବାପା ମୁଇଁ ତମକୁ ଭଲ ପାଏସି, ବଣ୍ଟିର ବାପା, ବଣ୍ଟିର ବାପା ମୁଇଁ ତମକୁ ଭଲ ପାଏସି, ବଣ୍ଟିର ବାପା, ବଣ୍ଟିର ବାପା।

0: ବାପା
1: ବଣ୍ଟି,
0: ମା ନୂଆ ଶାଢ଼ୀ କାଁ ଯେ ପିନ୍ଧିଛନ୍?
1: ମୁଇଁ ନାଇଁ ଜାନି ପେଠା।
0: କହନ ବାପା।
1: ନାଇଁ ଜାନି ବୋଇଲି ପରେ।
0: ବାପା କହନ।
1: ବଣ୍ଟି ମୁଇଁ ନାଇଁ ଜାନି।
0: ନାଇଁ ବାପା କହ, ତୁମେ କହନ।
1: ଓହୋ ବଣ୍ଟି,
0: ବାପା କହନ।
1: ଓହୋ ତୁ ମୋର କଥା ବୁଝ। ନମିତା
0: ମା, ତୁମେ କେନକେ ଯିବ? ତୁମେ ନୂଆ ଶାଢ଼ୀ କାଁ ଯେ ପିନ୍ଧିଛ? କହନ ମା, ମା କହନ।
1: ବଣ୍ଟି ମୁଇଁ ତତେ ବୁଝଉଛ ବେଟା, ଆ ତ ଇଆଡ଼କେ। ହଁ ଇଆଡ଼କେ। ନମିତା ଆସ, ଏଠାନେ ବସ।
0: ବାପା ତୁମେ ମାକେ କାଁ ଯେ ସଜଉଛ?
1: ତୋର ମା ସୁନ୍ଦର ଦିଶବେ ବୋଲି ବେଟା।
0: ମା ତ ସବୁ ନା ସୁନ୍ଦର ନା ବାପା?
1: ହଁ ବେଟା, ତୋର ମା ବହୁତ ସୁନ୍ଦର।
0: ମା ତୁମେ କାଁ ଯେ କାନ୍ଦୁଛ? ବାପା ତୁମେ କାଁ ଯେ କାନ୍ଦୁଛ?
1: ନାଇଁ ନାଇଁ କାନ୍ଦବାର ତ ବେଟା, ମୁଇଁ କେତେବେଳେ କାନ୍ଦିଲି? ନାଇଁ ନାଇଁ କାନ୍ଦବାର ମୁଇଁ। ନମିତା ଅଶୋକ ଅଶୋକ ଆଇଲାନ, ଚାଲ।
0: ମା ତୁମେ କେନ୍କେ ଯାଉଛ କହନ। ମା ତୁମେ କେନ୍କେ ଯାଉଛ?
1: ବଣ୍ଟି ବଣ୍ଟି ମୋର କଥା ଶୁନ ବେଟା। ଆ ମୁଇଁ ତତେ ବୁଝଉଛେ। ତୋର ମା ତାଙ୍କର ନୂଆ ଘରକେ ଯାଉଛନ୍ ବେଟା।
0: ନାଇଁ ମା, ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ।
1: ବଣ୍ଟି ବଣ୍ଟି ମୋର କଥା ଶୁନ ବେଟା। ବଣ୍ଟି ମୋର କଥା ଶୁନ। ବଣ୍ଟି ବଣ୍ଟି ମୋର କଥା ଶୁନ ବେଟା।
0: ନାଇଁ ମା, ମା ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ। ମା ମୁଇଁ ତୁମକୁ ଯାଇ ନାଇଁ ଦିଏ।
2: ନମିତା ଜିମା
3: ଜିମା କେନ୍କେ?
2: ନମିତା
3: ତମେ ଦୁହି ଜନ ମତେ କାଣ ବୋଲିକିରି ଭାବିଛ? ତମର ହାତର ଖେଲନା, ଯେନ୍ତା ଚାହେବ ହେନ୍ତା ଖେଲବ। ସବୁଆଡୁ ଯେତେବେଳେ ମୁଇଁ ଏକଲା ହେଇଯାଇଥିଲି, ତମକୁ ହାତ ଯୋଡ଼ିକରି ଭିକ୍ ମାଗିଥିଲି ଅଶୋକ। ମୋର ହାତ ଧରି ପକ, ମୋର ହାତ ଧରି ପକ ଅଶୋକ, ମୋର ହାତ ଧରି ପକ। ହେଲେ ନାଇଁ ଶୁଣିଲ। ଆଉ ଆଜ ଯେତେବେଳେ ମୁଇଁ ଆଉ ଜନକର ହେଇସାରିଲିନ, ଫେର ଥରେ ଆସିଛ ତମେ ମତେ ନିଜର କରବାର ଲାଗି।
2: ନମିତା
3: ଏ ଘରେ ହଠାତ୍ କାଣ ମତେ ଦେଖି ପକାଲ? ପୁରୁଣା କଥା ସୋର ପଡ଼ିଗଲା ନାଇଁ, ପ୍ରେମ ଉଛିଲି ପଡ଼ିଲା। ମୁଇଁ ପଚାରୁଛେ ଅଶୋକ ତୁମକୁ, ମୁଇଁ ପଚାରୁଛେ, ଆଜ ଯଦି ମୁଇଁ କୁଆଁରୀ ହେଇକରି ନାଇଁ ଥିତି, ଫେର ଥରେ ମତେ ତମେ ନିଜର କରି ପାରିଥିତ? ପାରିଥିତ ନିଜର କରି?
2: ନମିତା
3: ଛି, ସବୁ ମନୁଜାତ ସମାନଟା। ଓ ତମେ ତମେ କାଣା ମତେ ସର୍ତ୍ତ ରଖିକିରି ବି ହାଇଥିଲ ନାଇଁ? ସର୍ତ୍ତ ଫେର କାଣା? ତମର ଯେତେବେଳେ ଇଚ୍ଛା ଲାଗ୍ବା ମତେ ଏ ଘରୁ ବାହାର କରିଦେବ, ତମର ଯେତେବେଳେ ମନ ଲାଗ୍ବା ମତେ ଆଉ ଜନକର ସାଙ୍ଗେ ପଠେଇଦେବ। କାହିଁଥି ଲାଗି ବଣ୍ଟି ବାବା, ତମକୁ ବ୍ଲଡ୍ କ୍ୟାନ୍ସର ହେଇଛେ ବୋଲିକିରି, ଆଉ ଏ ରୋଗଟା ଯଦି ତମକୁ ନା ହେଇକିରି ମତେ ହେଇଥିତ?
2: ନମିତା
3: ଆରେ ଏଇ କଥାଟା ତ ମୁଇଁ ଏଇ ଘରକେ ଯେନ୍ ଦିନ ପହଲା କରି ଆସିଲି ହେ ଦିନରୁ ଜାଣିଥିଲି। ଇ ଟେବୁଲ ଉପରେ ସବୁ ରିପୋର୍ଟ ମାନେ ମେଲା ହେଇକିରି ପଡ଼ିଥିଲା ବଣ୍ଟି ବାବା। ମୁଇଁ ତମର ବିହା ହେଲା ପତ୍ନୀ ହିଁ, ମୁଇଁ କେନ୍ସିନ ଉଦଲିଆ ପଲେଇ ନାଇଁ ଆସି।
2: ନମିତା
3: ଆରେ ମତେ ତ ତୋରେ ପଚାରି ପାରିଥିତ ଯେ ମୁଇଁ କାଣା ଚାହୁଁଛେ, ମୋର କାଣା ମନ? ନାଇଁ ମନ ଲାଗ୍ଲା ବିହା ହେଇଦେଲ, ମନ ଲାଗ୍ଲା ଛାଡ଼ିଦେଲ, ମୋର କାଣା ମନ ନାଇଁ ନ, ମୋର କାଣା ଇଚ୍ଛା ଅନିଚ୍ଛା କିଛି ନାଇଁ
2: ନ। ନମିତା
3: ଥାଉ, ଦରକାର ନାଇଁ ନ ମତେ ତମର ଦୟା କି ତମର ପ୍ରେମ। ନା ମୁଇଁ ତମର ପତ୍ନୀ, ଆଉ ନା ତମର ପ୍ରେମିକା, ନା ତମର ଆଉ ନା ତମର। ମତେ କାହିଁ ଯିବା ଦରକାର ନାଇଁ ନ, ମୋର ଛୁଆ ଯେନ ମୁଇଁ ହେନ, ହଁ ମୋର ଛୁଆ ଯେନ ମୁଇଁ ହେନ। ଆହା ବେଟା, ପତ୍ନୀ ହେବାର ଅଧିକାର ନୁ ସିନେ ତମେ ମତେ ଦୂରେଇ ଦେଲ, ହେଲେ ମା ହେବାର ଅଧିକାର ନୁ, ମା ହେବାର ଅଧିକାର ନୁ ତମେ ତ ତମେ। ଏ ଦୁନିଆରେ କେହି ବି ମତେ ଅଲଗା

ଶୁଣୁଥିଲେ ସମ୍ବଲପୁରୀ ନାଟକ କଥାନ୍ତର। ରଚନା କରିଥିଲେ ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଥିଲେ ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁର କଳାକାରମାନେ। ନାଟକରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ସଞ୍ଜୟ, ସତ୍ୟରଞ୍ଜନ ବେହେରା, ଅଶୋକ, ଦିଲୀପ କୁମାର ଦେବ, ମହେଶ, ସତ୍ୟନାରାୟଣ ସାହୁ, ନମିତା, ମୀନା ବୋଷ ଏବଂ ବଣ୍ଟି ନିପନ କୁମାର ମିଶ୍ର। ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ନାଟକ କଥାନ୍ତର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 10:30। ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଦାନ କରିଛନ୍ତି ମହମ୍ମଦ ନାସିର, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ, ଗୀତ ରଚନା ଅଲେଖ ବିଶ୍ୱାଳ।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ସୁବାସ ଦାସ ଏବଂ ଇରା। ଗୀତ ରଚନା ଶୀର୍ଷାନନ୍ଦ, ସଙ୍ଗୀତ ବିଶ୍ୱମ୍ଭର ସାବତ।

ଏଥର କାର୍ଯ୍ୟକ୍ରମର ଶେଷ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଏବଂ ପ୍ରିୟଙ୍କା ସାହୁ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।